ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:47। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:48। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:48।

ଆକାଶବାଣୀ ରାଉରକେଲା ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 28 ଦିନ 2026 ମସିହା ଜୁନ 17 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 5:59 ହେବାକୁ ଯାଉଛି। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତି ଗୀତଟି ଶୁଣିବା ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଲିଙ୍ଗରାଜ ଚିନ୍ତା।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ସୀମନ୍ତିନୀ ନନ୍ଦଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସୁରେଶ କୁମାର ଦାସ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତଟି ଶୁଣିବା ଚନ୍ଦ୍ରମଣି ଲେଙ୍କାଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଭୀମ ଭୋଇ।

ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ 8249809672 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଗୀତଟି ଶୁଣିବା ନିର୍ମଳା ସ୍ୱାଇଁଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି କ୍ଷୀରସାଗର ପ୍ରଧାନ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 6:35। ଆରମ୍ଭ କରୁଛୁ ତୁଳସୀଦାସ ରଚିତ ଶ୍ରୀରାମଚରିତ ମାନସ, କ୍ରମରେ ଶୁଣିବା 197ତମ ଭାଗ।
1: ଏପିସୋଡ୍ ନମ୍ବର 197।

ଶ୍ରୋତାବନ୍ଧୁ ଶୁଣୁଥିଲେ ତୁଳସୀଦାସ ରଚିତ ଶ୍ରୀରାମ ଚରିତ ମାନସ, ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା 6:47ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ 6:55ରେ ସଂସ୍କୃତରେ ସମ୍ବାଦ ଶୁଣିବା ଆକାଶବାଣୀ ଦିଲ୍ଲୀରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭିନ୍ ଭିନ୍ କ୍ଷେତ୍ରଥି ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗ ତିଆର ଆଉ ସାମାଜିକ ସୁରକ୍ଷାକେ ବରକସ କରବାର ଲକ୍ଷ୍ୟଟି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଯୋଜନା ଲାଗୁ କରିଛନ୍। ଏବେ ଦୁଇ ବର୍ଷରେ 3.5 କୋଟି ନୁ ଅଧିକା ନିଯୁକ୍ତି ସୁଯୋଗ ତିଆରି କରବାର ଲାଗି ଏହି ଯୋଜନା ଜରିଏ ପ୍ରୋତ୍ସାହନ ଯୋଗାଇ ଦିଆଯିବା। ଏବେ 19 ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମ ହେବା। ଓଡ଼ିଶାର 6ଟା ଭିନ୍ ଭିନ୍ ଜାଗାନ ବିଲ୍ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ରଜ ପର୍ବ ଶେଷ ଦିନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ମିଶନ ଶକ୍ତି ଭବନର ଆଭାସୀ ଜରିଏ ସବୁ ଜିଲ୍ଲାର ଅଧିକାରୀମାନଙ୍କ ସାଙ୍ଗେ ସୁଭଦ୍ରା ଶକ୍ତି ସମାବେଶର ପ୍ରସ୍ତୁତି ସମୀକ୍ଷା କରିଛନ୍। ଏବେ 21-30 ତାରିଖ ତକ ସବୁ ଗ୍ରାମ ପଞ୍ଚାୟତ ହେବାର୍କେ ଥିବା କାର୍ଯ୍ୟକ୍ରମଟି ମହିଳା ସଶକ୍ତିକରଣ, ଜୀବିକା ସୁଯୋଗ, ଆର୍ଥିକ ଅନ୍ତର୍ଭୁକ୍ତି, ଦକ୍ଷତା ବିକାଶ ଆଉ ଲକ୍ଷ୍ୟପତି ଦିଦି ସୃଷ୍ଟି ଉପରେ ସଚେତନ କରାଯିବା। କାର୍ଯ୍ୟକ୍ରମକେ ଠିକ୍ ଭାବେ ଆୟୋଜନ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲି ଅଦ୍ୱିକା ବାର୍ତ୍ତା ଜରିଏ ରାଜ୍ୟର କିଶୋର କିଶୋରୀମାନଙ୍କ ସହିତ ଆଲୋଚନା କରିଛନ୍ତି।

କରିଛନ୍। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଆଉ ୟୁନିସେଫ୍ର ମିଳିତ ସହଯୋଗତି ଅ ଡେ ଫର୍ ଚିଲ୍ଡ୍ରେନ୍ କାର୍ଯ୍ୟକ୍ରମ ଅଧୀନତି ଇଟା ରଜ ପର୍ବ ଅବସରରେ ଆୟୋଜିତ ହୋଇଥିଲା। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଅଦ୍ବିକା ଗ୍ରୁପ୍ ସହିତ ଜଡ଼ିତ କିଶୋର କିଶୋରୀମାନେ ଇଥି ଯୋଗ ଦେଇଥିଲେ। ଦୁଇ ଘଣ୍ଟା ଧରିକି ଚାଲିଥିବା ଏହି ଆଲୋଚନା ଥି ଶିକ୍ଷା ସୁରକ୍ଷା ଲିଙ୍ଗଗତ ସମାନତା ଦକ୍ଷତା ବିକାଶ ବାଗିର ଭିନ୍ ଭିନ୍ ପ୍ରସଙ୍ଗ ଥି ଆଲୋଚନା ହୋଇଥିଲା। ଏବେ 21 ତାରିଖ ହେବାରକେ ଥିବା ନିଟ୍ ୟୁଜି 2026 ପରୀକ୍ଷାକେ ସ୍ୱଚ୍ଛ ଅବାଧ ଆଉ ସୁରକ୍ଷିତ ଭାବେ କରବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ କ୍ୟାମ୍ପ କାର୍ଯ୍ୟାଳୟନ ଗୋଟେ ଜରୁରୀ ବୈଠକ ହୋଇଯାଇଛି। ଏ ବଛର ରାଜ୍ୟ 132 କେନ୍ଦ୍ରନ ନିଟ୍ ପରୀକ୍ଷା ହେବା। ସବୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଉ ବରିଷ୍ଠ ଅଧିକାରୀମାନଙ୍କୁ ଏଥିଲାଗି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ନେବାରକେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ପ୍ରସ୍ତୁତି ଗଲାକାଲ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ରଥଯାତ୍ରା ସମୟରେ ଯାତ୍ରୀମାନଙ୍କର ସୁରକ୍ଷା ଟ୍ରାଫିକ୍ ପରିମଳ ବିଦ୍ୟୁତ୍ ଯୋଗାଣ ପାନୀୟ ଜଳ ରେଲ୍ ଆଉ ସଡ଼କ ପରିବହନ ବ୍ୟବସ୍ଥା ଆଇନ ଶୃଙ୍ଖଳା ବ୍ୟବସ୍ଥା ବାବଦ କାମର ଅଗ୍ରଗତି ବାବଦ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିକି ଭିନ୍ ଭିନ୍ ପରାମର୍ଶ ଆଉ ନିର୍ଦ୍ଦେଶ ଦେଇଛନ୍। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛେ। ଆଜି ରାତି ଶ୍ରୀ ଶ୍ରୀ ଲୋକନାଥ ବାବା ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ନିୟୁତା ଯାତ୍ରା ହେବା। ଗଲା ରାତି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ସାଙ୍ଗେ ଜଗତଜନନୀ ମା ପାର୍ବତୀଙ୍କର ବିହା ଲାଗି ପତରପେଣି ବିଧି ହୋଇଯାଇଛି। ମହାଦେବଙ୍କର ଆଡ଼ୁ ବରପିତା ଆର୍ ସପ୍ତଋଷି ଘଣ୍ଟ ଶଙ୍ଖ ଦୁଲଦୁଲି ସହିତ ଇ ବଛର କନ୍ୟା ପିତାଙ୍କର ଘରକେ ପହଞ୍ଚିକିରି ଜଗଜନନୀ ପାର୍ବତୀଙ୍କର ସଙ୍ଗେ ବିହା କରବାରକେ ସଂକଳ୍ପ କରିକିରି ସ୍ୱର୍ଗୀ ପତରପେଣା କନ୍ୟା ପିତାଙ୍କୁ ଦେଇଥିଲେ। ସେଆଡ଼େ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କିଶୋର ବାବାଙ୍କର ପତରପେଣି ଆର୍ ନୃସିଂହ ନିହୁତା ବିଧି ଆଘନୁ ସରିଛି। ଆଇବାକାଲ ରାତି ସବୁ ଶିବ ମନ୍ଦିର ମହାଦେବ ବରାତିଥି ବାହାରବେ। ବ୍ରହ୍ମମୁହୂର୍ତ୍ତନ କନ୍ୟା ପିତାମାତାଙ୍କ ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମା ପାର୍ବତୀଙ୍କର ଲୌକିକ ବିହାଘର ହେବା। ପରଦିନ ଅଧାରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକିରି ଆର୍ ତାର ଆରଦିନ ଉପରବେଲା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। ସେନ୍ତା ବରଗଡ଼ ଜିଲ୍ଲା ବରପାଲିଠାନେ ଇ ବଛର 149 ନମ୍ବର ଶୀତଳଷଷ୍ଠୀ ଯାତ୍ରାର 2 ନମ୍ବର ଦିନେ ବାବା କପିଳେଶ୍ୱରଙ୍କର ତରଫୁ ପତରପେଣି ଯାତ୍ରା ହୋଇଯାଇଛି। ଓଡ଼ିଶାର ଗଣପର୍ବ ରଜ ଆଜି ଶେଷ ହେଉଛି। ଆଜି ସାରା ରାଜ୍ୟ ବସୁମତୀ ସ୍ନାନ ପାଳନ କରାଯାଉଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଘରେ ଘରେ ପାଳନ କରାଯାଉଥିବା ବେଳେ ପଶ୍ଚିମ ଓଡ଼ିଶା ନବୀନ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛି। ରଜ ପର୍ବଥି ଗଲା 3 ଦିନ ତ ଘରେ ଘରେ ପିଠାପନା ତିଆରି ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଖେଲର ମଜା ନେଇଛନ୍। ଫି ସ୍ତନ ଐତିହ୍ୟ ବାର୍ତ୍ତା ନେଇକିରି ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। କୁମ୍ଭୀରମାନଙ୍କର ସଂଖ୍ୟା କମ୍ବାର ଦେଖିକିରି 1975 ମସିହା ବେଲ୍କେ ମିଳିତ ଜାତିସଂଘ ତରଫୁ ଇତାର ସଂରକ୍ଷଣ ଚେରେଷ୍ଟା ମୂଲ ହୋଇଥିଲା। ଫି ବଛର ଜୁନ୍ 17 ବିଶ୍ୱ କୁମ୍ଭୀର ଦିବସ ଭାବେ ପାଳନ କରିକିରି କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ଲୋକ ସଚେତନ କରାଯାଉଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛି। ଏବେ 3-4 ଦିନ ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଉଛି। ଏବେ 21 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁ ଯହ ତାପମାତ୍ରା 42.6°C ରେକର୍ଡ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:02 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ସକାଳ 7:05 ଆଞ୍ଚଳିକ ସମ୍ବାଦ ଏବଂ 7:15 ଓଡ଼ିଆରେ ସମ୍ବାଦ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଦେଶର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ସମୀକ୍ଷା କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଶ୍ରୀ ଭାରତୀ 9 ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହ ଏସ୍ଆଇଆର୍ ସ୍ଥିତି ନେଇ ପୃଥକ ପୃଥକ ଆଲୋଚନା କରିଛନ୍ତି। ସମୟସୀମା ପୂର୍ବରୁ ସମସ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 28 ତାରିଖକୁ ପରିଗଣନା ଫର୍ମ ବଣ୍ଟନ ଏବଂ ଦାଖଲର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷା ପରିପ୍ରେକ୍ଷୀରେ ଠକେଇଠାରୁ ଦୂରେଇ ରହିବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା

0: ଆଲୋଚନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21ରୁ 30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପଭିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତରପେଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୂହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2,50,000 ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦ ଗାଉଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଚର୍ମ ଉକୁଣିର ଚିକିତ୍ସା। ଆଲୋଚିକା ଡାକ୍ତର ଜ୍ୟୋତିକା ମହାନ୍ତି।
2: ମନୁଷ୍ୟ ଶରୀରରେ ଚର୍ମ ଆୟତନରେ ସବୁଠାରୁ ବୃହତ ଅଙ୍ଗ। ଏଥିରେ ସାଧାରଣତଃ ବିଭିନ୍ନ ପ୍ରକାର ଜୀବାଣୁ, କୀଟାଣୁ, ଭୂତାଣୁ, ପିମ୍ପି ବା ଫଙ୍ଗସ, ପରଜୀବୀ ଆଦି କୀଟାଣୁ ଦ୍ୱାରା ଅନେକ ପ୍ରକାରର ଚର୍ମ ରୋଗ ହେବା ସ୍ୱାଭାବିକ। ତନ୍ମଧ୍ୟରୁ ଉଙ୍କୁଣି ଏକ ପ୍ରକାର ପରଜୀବୀ କୀଟାଣୁ ହୋଇଥିବାରୁ ତାର ସଂକ୍ରମଣରୁ ମଧ୍ୟ ଚର୍ମରେ ବିଭିନ୍ନ ପ୍ରକାର ଉପସର୍ଗ ବା ଲକ୍ଷଣ ପରିଲକ୍ଷିତ ହୋଇଥାଏ। ଆମ ଚର୍ମରେ 2 ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ପେଡିକୁଲସ୍ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ, ଦେହରେ, ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି

0: ବିଛଣାପତ୍ର, ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳପାର୍ଶ୍ୱର କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତା ଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ, ଲୁଗାପଟା ବିଛଣା ଆଦି ନିୟମିତ ସଫା ନକଲେ, ଖରାରେ ନ ଶୁଖାଇଲେ, ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏ ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମଙ୍କୁଣୀର ଲାଳଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ, ଯାହାକି ଚର୍ମରେ ରକ୍ତ ଜମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ, ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ, ବକ୍ଷସ୍ଥଳ, ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା ପରି ଓ ଦାନା ଦାନା ପରି ଘିମିରି ପରି ଚିହ୍ନ ମଧ୍ୟ ଚର୍ମରେ ଦେଖାଯାଏ। ଅବହେଳା କଲେ ବା ପରିଷ୍କାର ପରିଚ୍ଛନ୍ନ ନ ରହିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ଥାଏ ଏବଂ ଆଖପାଖର ଲସିକା ଗ୍ରନ୍ଥି ବା ଲିମ୍ ଗ୍ଲାଣ୍ଡ ଆକ୍ରାନ୍ତ ହୋଇପାରେ, ଫଳରେ ବଥ ଓ ଘା ପରି ଲକ୍ଷଣ ଦେଖାଯାଏ। ବୟସ୍କ ମାଈ ଉଙ୍କୁଣି ଦେଖିବାକୁ ଈଷତ୍ ଧଳା କିମ୍ବା ପାଉଁଶିଆ, 3-4 ମିଲିମିଟର ଲମ୍ବା, କିନ୍ତୁ ପୁରୁଷ ଉଙ୍କୁଣି ଅପେକ୍ଷାକୃତ ଛୋଟ। ଏହାର 3 ଯୋଡ଼ା ଗୋଡ଼ ଏବଂ ସରୁ ଶୁଣ୍ଢ ଥାଏ। ଏହା ଶରୀରର ଚର୍ମରେ ଲାଗି ରହିଥାଏ। ଉଙ୍କୁଣି ଚର୍ମରେ ପ୍ରବେଶ କରିବାର 30 ଦିନ ଭିତରେ କୁଣ୍ଡେଇ ହେବା ଆରମ୍ଭ କରେ। ନାଲି ନାଲି ଦାଗ, କଳା କଳା ଦାଗ ଆଦି ଲକ୍ଷଣ ପ୍ରକାଶ ପାଇଥାଏ। ଚର୍ମ ଉଙ୍କୁଣି ସବୁ ବୟସରେ ପୁରୁଷ ସ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ କରିପାରେ। ଚର୍ମ ଉଙ୍କୁଣି ଦ୍ୱାରା ଯେଉଁ କ୍ଷତ ବା ଚିହ୍ନ ଦେଖାଯାଏ ତାକୁ ଭାଗବନ ଡିଜିଜ୍ ବୋଲି କହନ୍ତି। କାରଣ କେବଳ ଗୋଟିଏ ସ୍ଥାନରେ କୁଣ୍ଡେଇ ନ ହୋଇ ସାରା ଶରୀରକୁ ଏହି କୁଣ୍ଡିଆ କ୍ରମେ କ୍ରମେ ବ୍ୟାପେ। ଚର୍ମ ଶୁଷ୍କ ହୁଏ, କଳା କଳା ଦାଗ ହୁଏ ଏବଂ ଚୋପା ଛାଡ଼େ, ଖଣ୍ଡିଆ ହୋଇ ଏକ୍ଜିମା ପରି ଦେଖାଯାଏ, ଖୋଳପା ଛାଡ଼େ। କ୍ଷତ ସ୍ଥାନର ନିକଟସ୍ଥ ଲସିକା ଗ୍ରନ୍ଥି ଦରଜ ହୁଏ। ଜଙ୍ଘିଆ ସ୍ଥାନର କାଖ ତଳ ଚର୍ମରେ ଆଖିପତା ଏବଂ ଶ୍ମଶ୍ରୁ ଲୋମ ଅଂଶର ଉଙ୍କୁଣି ଥାଇରସ୍ ପିବିସ୍ ନାମକ ଉଙ୍କୁଣି ଦ୍ୱାରା ହୋଇଥାଏ। ଏହା ଯୌନ ସଂସ୍ପର୍ଶରୁ କିମ୍ବା ସଂକ୍ରମିତ ବ୍ୟକ୍ତିର ତଉଲିଆ ଏବଂ ଜଙ୍ଘିଆ ବ୍ୟବହାର କରିବା ଦ୍ୱାରା ଅନ୍ୟକୁ ବ୍ୟାପିଥାଏ। ଉଙ୍କୁଣି ଏବଂ ଡିମ୍ବ ଏହି ସ୍ଥାନର ଲୋମରେ ଜାବୁଡ଼ି ହୋଇ ଲାଖି ରଖିଥାନ୍ତି। ଆସନ୍ତୁ ଦେଖିବା ଉଙ୍କୁଣି ଜନିତ ଚର୍ମରୋଗର ପ୍ରତିକାର ଏବଂ ଚିକିତ୍ସା। ଏହା କେବଳ ସଫା ସୁତୁରା ପରିଷ୍କାର ପରିଚ୍ଛନ୍ନ ରହିଲେ ସବୁବେଳେ ବିନାଶ ହୋଇପାରେ। ଶରୀରକୁ ଉତ୍ତମ ସାବୁନରେ ସଫା କରି ସ୍ନାନ କରିବା, କୁଣ୍ଡିଆ ପାଇଁକା ସୁତିଂ ମୁଲାୟମ ଲୋସନ ଲଗାଇବା, ଆବଶ୍ୟକ ସ୍ଥଳେ ପର୍ମେଥ୍ରିନ୍, ଗାମାବେଞ୍ଜିନ୍ ହେକ୍ସାକ୍ଲୋରାଇଡ୍ କିମ୍ବା ବେଞ୍ଜାଇଲ୍ ବେଞ୍ଜେଟ୍ ଯୁକ୍ତ ସାବୁନ ବ୍ୟବହାର କରିବା ଉଚିତ। ଏସବୁର ଲୋସନ ମଧ୍ୟ ବ୍ୟବହାର କଲେ ଉଙ୍କୁଣି ମରିଯାଆନ୍ତି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚର୍ମ ଉଙ୍କୁଣିର ଚିକିତ୍ସା। ଆଲୋଚିକା ଥିଲେ ଡାକ୍ତର ଜ୍ୟୋତିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6ଟି ରାଜ୍ୟ ହେବେ ଉପକୃତ। ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି। ए संपर्क में सूचना दे वैदेशिक व्यापार मंत्रालय कहिछि एही अधिवेशन काल रे प्रधानमंत्री समग्र विश्व रे एक आंतर्जातिक भागीदारी गठन दिगरे विश्वासर गुरुत्व पर आलोकपात करिछन्ति। से कहिछन्ति भारत सर्वदा मानवीयता को प्राधान्य दे कार्य करि आसिछि। आंतर्जातिक सौरमेंट विपर्यय प्रशमन भित्तिभूमि लागि करा जायथिबा गठबंधन मिशन लाइफ विश्व जैव इंधन मेंट एवं एक पेड़ माँ के नाम अभियान भली भारत नेतृत्वाधीन पदक्षेप गुड़िकरे मानविकता दृष्टिकोण प्रतिफलित होउछि। आंतर्जातिक भागीदारी संपर्कित भारतर दृष्टिकोण वसुधैव कुटुंबकम चिंताधारा उपरे आधारित बोली श्री मोदी मतव्यक्त करिछन्ते। प्रधानमंत्री कहिछन्ते श्रीलंका रे घूर्णिझड़ हेउ अफगानिस्तान रे भूमिकंप बा मोजाम्बिक रे बन्या भली विश्वर जेकोणसी स्थान रे प्राकृतिक विपर्यय समय रे भारत एही समावेशी चिंताधारा सहित प्रथम राष्ट्र भावे प्रभावित देश को साहाज्य करिथाय। भारतर समावेशी एवं निरंतर अभिवृद्धि संपर्क में आलोकपात करी श्री मोदी कहते सर्वजन हिताय सर्वजन सुखाय मंत्र माध्यम रे भारत आर्थिक समावेशी स्वास्थ्य सुरक्षा डिजिटल परिचय वैषयिक ज्ञानकौशल नेतृत्वाधीन जन सशक्तिकरण एवं महिला नेतृत्वाधीन विकास क्षेत्र में अभूतपूर्व सफलता हासिल करिपारिछि। तेबे आंतर्जातिक संघति गठन दिगरे आंतर्जातिक नियम को उपयुक्त सम्मान न देवा ही ए क्षेत्र में एक बड़ प्रतिबंधक बोली से कहिछन्ते। एही प्रसंग को प्राथमिकता दे समाधान करा जिबा उपरे श्री मोदी गुरुत्वारोप करिछन्ते। विश्व रे शांति और स्थिरता सुनिश्चित करिबा दिगरे आंतर्जातिक भागीदारी सर्वदा कथाबार्ता और कूटनीति उपरे प्राथमिकता दे कार्य करिबा उचित बोली प्रधानमंत्री मतव्यक्त करिछन्ते। विश्व स्वास्थ्य एवं विकास क्षेत्र में भारत समेत अन्यान्य भागीदारी राष्ट्रगुड़िक सहित सहयोग को अधिक सुदृढ़ करने लगी जि

ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି। ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି। G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଗତବର୍ଷ ଫେବୃଆରୀ ମାସରେ ୱାଶିଂଟନ୍ DC ଉଭୟ ନେତା ଶେଷ ଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି। ଏହାସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ିରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା LNG ଓ LPG ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ UAE ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନହ୍ୟାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷ ତଥା ଆଞ୍ଚଳିକ ଓ ବୈଶ୍ୱିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

0: ଖେଳ ଖବର କ୍ରିକେଟ୍। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30 ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 7:25 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ। ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। ଆଜିର ବିଷୟ ରହିଛି ପରିବେଶ ସୁରକ୍ଷା ଆମର ଦାୟିତ୍ୱ। ଏନେଇ ଆଲୋଚନା କରିଛନ୍ତି IFS ରବିକାନ୍ତ ମୀନା, DFO ରାଉରକେଲା।
2: ପିଲାମାନେ ସ୍କୁଲ କଲେଜରେ ବାୟୋଲୋଜି ପାଠପଢ଼ାରେ ୱିକ୍ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁନି, କ୍ଲାସ୍ 9 କ୍ଲାସ୍ 12 ପର୍ଯ୍ୟନ୍ତ ପିଲାଙ୍କୁ ପଠାନ୍ତୁ ABC ବାୟୋଲୋଜି ସେଣ୍ଟର। ଯୋଗାଯୋଗ C414 ମହାପାତ୍ର କମ୍ପ୍ଲେକ୍ସ, କୋଏଲନଗର। ମୋବାଇଲ 7978347784।
3: ଲୋକଙ୍କ ସରକାରଙ୍କର 2 ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
4: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
3: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
4: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
3: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
4: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
3: ବିକାଶର ଧାରା ଓଡ଼ିଶା ସାରା।
5: ସାଦ୍ରି ଔର ଉରାଓ ଭଜନ କେର ସ୍ଟେଜ ପ୍ରୋଗ୍ରାମ ଉକରେ ସାଥ ଉରାଓ ଶାଦୀ ପ୍ରୋସେସନ ଔର ନେକ ବଜା ଲାଗିନ କଣ୍ଟାକ୍ଟ କରୁ JDM ବ୍ୟାଣ୍ଡ ୟାନି କି ଜାୟ ଧାରା ମୋନକୋ ବ୍ୟାଣ୍ଡ କେ। କଣ୍ଟାକ୍ଟ ନମ୍ବର 7735473207। ହଜୁର ହାଁ 7735473207 ମେ।
3: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
6: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
3: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ SEBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
6: ବିକାଶର ଧାରା ଓଡ଼ିଶା ସାରା।
7: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 Sector 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତା ବନ୍ଧୁ, ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି ପରିବେଶ ସମ୍ପର୍କିତ ଆଲୋଚନା। ପରିବେଶର ସୁରକ୍ଷା ଆମର ଦାୟିତ୍ୱ ଏବଂ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ଜାଣିବା କଥା।

0: ସିଏ ଆମର ପରିବେଶକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ କଥା କରୁଛନ୍ତି, ଯେମିତି ବିଗତ ବର୍ଷରେ କରିଥିଲେ ମିଶନ ଲାଇଫ୍ ବିଷୟରେ, ଯେମିତି ଆମେ ପରିବେଶ ପ୍ରତି ଦୃଷ୍ଟି ଦେବା ଦରକାର। କାରଣ ପରିବେଶ ଯଦି ସୁସ୍ଥ ରହିବ, ସବୁଜ ରହିବ, ସ୍ୱଚ୍ଛ ରହିବ, ତାହେଲେ ଆମେ ମଧ୍ୟ ସ୍ୱାସ୍ଥ୍ୟକର ଜୀବନ ଅତିବାହିତ କରିପାରିବା। ସେଥିପାଇଁ ସେ ମଝିରେ ବି କହିଥିଲେ ଏକ ପେଡ଼ ମା କେ ନାମ, ମା ପାଇଁ ଗଛଟିଏ। ତେଣୁ ଆମେ ଯେମିତି ମାଆକୁ ଆମେ ଭଲ ପାଉଛନ୍ତି, ସେମିତି ଆମର ମାଟି ମାଆକୁ ଭଲ ପାଇବା, ଆମର ଧରିତ୍ରୀ ମାଆକୁ ଭଲ ପାଇବା। ତ ତା ପାଇଁ ଅନ୍ତତଃ ଆମେ ଯଦି ବୃକ୍ଷରୋପଣ ଗୋଟେ ଗୋଟେ କରିବା, ଆମର ଜନ୍ମଦିନରେ ହେଉ କି ଆମ ମା ପାଇଁ ହେଉ କି ଆମର ବ୍ୟକ୍ତିଗତ ସ୍ତରରେ ଆମେ ଯଦି ବୃକ୍ଷରୋପଣ କରିବା, ନିହାତି ଭାବରେ ଆମେ ଯେଉଁ ପରିମାଣରେ ଆମେ ଜଙ୍ଗଲ କ୍ଷୟ କରୁଛନ୍ତି ତାର ଭରଣ କରିପାରିବା। ତାଠୁ ଅଧିକ ଆମେ ବୃକ୍ଷରୋପଣ କରିବା ଦ୍ୱାରା ଆମ ଜଙ୍ଗଲ ମଧ୍ୟ ଠିକ୍ ରହିବ, ଆମର ପରିବେଶ ସବୁଜ ସ୍ୱଚ୍ଛ ସୁନ୍ଦର ହୋଇପାରିବ। ତେବେ ସାର୍, ଏଇଠି ଗୋଟେ କଥା କୁହନ୍ତୁ ଯେ ସ୍ୱଚ୍ଛ ନିର୍ମଳ ତଥା ସବୁଜିମାମୟ ପରିବେଶ କିପରି ଭାବରେ ସୃଷ୍ଟି କରାଯାଇପାରିବ, ଏହାଦ୍ୱାରା ଆମେ କିପରି ଭାବରେ ଉପକୃତ ହୋଇପାରିବା।
1: ସ୍ୱଚ୍ଛ ନିର୍ମଳ ତଥା ସବୁଜିମାଲ୍ୟ ପରିବେଶ ସୃଷ୍ଟି କରିବା ପାଇଁ ଆମକୁ ବୃକ୍ଷରୋପଣ ଉପରେ ବିଶେଷ ଜୋର ଦେବାକୁ ପଡ଼ିବ। ତାପରେ ମୁଁ ରାଉରକେଲା ଭାବରେ କହିବାକୁ ଚାହୁଁଛନ୍ତି, ରାଉରକେଲା ଗୋଟେ ଇଣ୍ଡଷ୍ଟ୍ରିଆଲ ସିଟି ଅଛି।
0: ଆଜ୍ଞା।
1: ତ ଆମମାନଙ୍କୁ ତା ଭିତରେ ଗ୍ରୀନ୍ ବେଲ୍ଟ କରିବାକୁ ପଡ଼ିବ କି ଗୋଟେ ସେ ଇଣ୍ଡଷ୍ଟ୍ରିଆଲ ସେକ୍ଟର ସେ ସର୍କମ୍ଫେରେନ୍ସରେ କି ତାଙ୍କୁ ଆରାଉଣ୍ଡ ଆପଣ ଗୋଟେ ଗ୍ରୀନ୍ ବେଲ୍ଟ କରିପାରିବେ। ତ ତାପରେ କ'ଣ ହେବ କି ସେ କିମ୍ବା ଡଷ୍ଟ ପଲ୍ୟୁସନ୍ କି କିମ୍ବା ସାଉଣ୍ଡ ପଲ୍ୟୁସନ୍ ବି ସେ କମାଇପାରିବେ। ତାପରେ ସେ ଗ୍ରୀନ୍ ବେଲ୍ଟ କ'ଣ କରିବେ କି ସେମାନଙ୍କୁ ଅକ୍ସିଜେନ୍ ବି ପ୍ରୋଭାଇଡ଼ କରିବେ। ଅକ୍ସିଜେନ୍ ତ ବହୁତ ଇମ୍ପୋର୍ଟାଣ୍ଟ ଅଛି ଜୀବଜନ୍ତୁ ପାଇଁ, ହ୍ୟୁମାନ୍ସ ପାଇଁ, ସବୁ ପାଇଁ ଅକ୍ସିଜେନ୍ ବହୁତ ଜରୁରୀ ଅଛି।
0: ଆଜ୍ଞା।
1: ସୋ ବାୟୁ ପ୍ରଦୂଷଣ କମ୍ ହେବ, ତା ସାଙ୍ଗରେ ରୋଗ ବି ଦୂର ରହିବ ଏବଂ ଆମ ସ୍ୱାସ୍ଥ୍ୟ ଭଲ ରହିବ।
0: ଆଜ୍ଞା।
1: ସବୁଜ ପରିବେଶ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିବେ।
0: ଆଜ୍ଞା ସାର୍, ଯେମିତି ସବୁଜିମାମୟ ପରିବେଶ ଆମକୁ ଆନନ୍ଦିତ କରିଥାଏ, ବିମୋହିତ କରିଥାଏ। ଆମେ ଯଦି କୌଣସି ଜଙ୍ଗଲ ପରିବେଶକୁ ଯାଆନ୍ତି ବା ଯେଉଁଠି ବୃକ୍ଷ ଶୋଭା ପାଉଥିବା ସବୁଜ ବନାନୀ ପରିବେଶ ଯେଉଁଠି ରହିଛି, ସେ ନିହାତି ଭାବରେ ଆମକୁ ପ୍ରଭାବିତ କରିଥାଏ ଆଉ ସେଇ ଜାଗାରେ ଆମକୁ ଟିକିଏ ଶାନ୍ତି ମଧ୍ୟ ମିଳିଥାଏ। ଆଉ ମାନେ ନିର୍ମଳ ପରିବେଶ ହିଁ ସୁସ୍ଥତା ତଥା ମାନସିକ ଶାନ୍ତି ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତେଣୁ ସେଥିପାଇଁ ବୃକ୍ଷରୋପଣ କରିବା ଦରକାର, ପରିବେଶର ନିର୍ମଳତା ପାଇଁ ଆମେ ଚେଷ୍ଟା କରିବା ଦରକାର। ତେବେ ସାର୍, ପରିବେଶ ପ୍ରଦୂଷଣର କାରଣ କ'ଣ, ଏହାକୁ କିପରି ଭାବରେ ନିୟନ୍ତ୍ରଣ କରାଯାଇପାରିବ?
1: ପଲ୍ୟୁସନ୍ ଅଲଗା ଅଲଗା ଟାଇପ୍ର ଅଛି, ଏୟାର ପଲ୍ୟୁସନ୍ ଅଛି କିମ୍ବା ସାଉଣ୍ଡ ପଲ୍ୟୁସନ୍, ୱାଟର ପଲ୍ୟୁସନ୍, ସଏଲ୍ ପଲ୍ୟୁସନ୍, ଅଲଗା ଅଲଗା ଟାଇପ୍ ଅଫ୍ ପଲ୍ୟୁସନ୍ ଅଛି।
0: ଆଜ୍ଞା।
1: ବାୟୁ ପ୍ରଦୂଷଣ କିସେ ହୋ ରହା ହେ, ଯେଉଁ ଆମର ବାହନ ହେ ୟା ଫିର ଭିହିକଲ୍ସ ହେ ଉନକେ ଦ୍ୱାରା ବାୟୁ ପ୍ରଦୂଷଣ ହୋ ରହା ହେ, ୟା ଫିର ଯେଉଁ ଆମର ଇଣ୍ଡଷ୍ଟ୍ରିଜ୍ ହେ ୟା ଫିର ଜିତନେ ବି ଇଣ୍ଡଷ୍ଟ୍ରିଜ୍ ହେ ଯେଉଁ ବି ସେକ୍ଟର୍ସ ହେ ଉନକେ ଦ୍ୱାରା ଯେଉଁ ଆମର ୟା ତ ନାଇଟ NO2 ହୋ ୟା CO2 ହୋ ୟା ଫିର ଡିଫରେଣ୍ଟ ଡିଫରେଣ୍ଟ ଗ୍ୟାସେସ୍ କା ଯେଉଁ ଇମିସନ୍ ହୋ ରହା ହେ ଉସକି ବଜେ ସେ ବାୟୁ ପ୍ରଦୂଷଣ ହୋ ରହା ହେ।
0: ଆଜ୍ଞା।
1: ଫିର ଧ୍ୱନି ପ୍ରଦୂଷଣ, ଯେଉଁ ବହୁତ ସାରେ ଭିହିକଲ୍ସ ହେ ୟା ଫିର ଯେଉଁ ମେସିନ୍ସ ହେ ୟା ଫିର ଯେଉଁ ଇଣ୍ଡଷ୍ଟ୍ରିଜ୍ ମେ କାମ ଉନକି ବଜେ ସେ କୁଛ ହଦ ତକ ପଲ୍ୟୁସନ୍ କା କାରଣ ଭି ହେ।
0: ଆଜ୍ଞା।
1: ଫିର ୱାଟର ପଲ୍ୟୁସନ୍, ଯେଉଁ ଜିତନେ ବି ଇଣ୍ଡଷ୍ଟ୍ରିଜ୍ ହୋ ୟା ଫିର ହମ ଏଜ ଅ ହ୍ୟୁମାନ ହି ବି ମତଲବ ହମ ଲୋକ କ୍ୟା କର ରହେ ହେ, ଯେଉଁ ଆମର ଘରୁ ସେ ଯେଉଁ କଚରା ନିକଲ ରହା ହେ, ଯେଉଁ ଆମର ଘରୁ ସେ ନାଲା ନିକଲ ରହା ହେ, ଉସକୋ ହମ ଡାଇରେକ୍ଟଲି ନଦିଓ ମେ ହମ ଡିସ୍ପୋଜ କର ଦେ ରହେ ହେ। ତୋ ୟେ ନହିଁ ହୋନା ଚାହିଏ, ଇସକା ୟେ ବି ଏକ କାରଣ ହେ
0: ଜଳ ପ୍ରଦୂଷଣ
1: ପାଇପ।
0: ଆଜ୍ଞା।
1: ଫିର ସଏଲ ପଲ୍ୟୁସନ ମେ ବି ହମ ଜେସେ ଯେଉଁ ହାନିକାରକ ୱେଷ୍ଟ ହେ ଇଣ୍ଡଷ୍ଟ୍ରିଜ କା ୟା ଫିର ଉସକୋ ବି ହମ ଡମ୍ପ କର ଦେ ରହେ ହେ। ତୋ ୟେ ସବ କାରଣ ହେ କି ଯେଉଁ ଏ ପଲ୍ୟୁସନ ହେ ଅବ ହମାରେ ଦେଶ ମେ ଏକ ସମସ୍ୟା ବନ ଚୁକା ହେ।
0: ଆଜ୍ଞା।
1: ତା ଉସକେ ଉପର ହମ ଏଜ ଅ ସରକାର, ଏଜ ଅ ଫରେଷ୍ଟ ଅଫିସିଆଲ୍ସ, ହମ ଲୋକ ବହୁତ ଇନିସିଏଟିଭ୍ସ ଲେ ରହେ ହେ। ସରକାର କେ ବହୁତ ସାରେ ଆକ୍ଟ ହେ, ୱେଦର ଇନ୍ଭାଇରମେଣ୍ଟ ପ୍ରୋଟେକ୍ସନ ଆକ୍ଟ ହୋ ୟା ଫିର ଏୟାର ପଲ୍ୟୁସନ ଆକ୍ଟ ହୋ, ୱାଟର ପଲ୍ୟୁସନ ଆକ୍ଟ ହୋ, ନଏଜ ପଲ୍ୟୁସନ ଆକ୍ଟ ହୋ, ୟା ଫିର ଫରେଷ୍ଟ ଯେତେ ବି ଆକ୍ଟ ହେ, ବନ ସମ୍ବର୍ଦ୍ଧନ ଅଧିନିୟମ ହୋ ୟା ଫିର କନଜରଭେସନ ଆକ୍ଟ ହୋ, ଫରେଷ୍ଟ କନଜରଭେସନ।
0: ଆଜ୍ଞା।
1: ଏ ସବି ଯେଉଁ ଆକ୍ଟ ହେ, ଇନ୍ ଆକ୍ଟ କା ହମ ଜବ ଏକ ନେଚର ଟ୍ରୁ ସ୍ପିରିଟ ମେ ଜବ ଫଲୋ ଲୋକ କରେଙ୍ଗେ, ସରକାର ତୋ ୟା ସରକାର ୟା ହମ ଯୋ ନୌକରଶାହ ଲୋକ ହେ, ହମ ତୋ ଫଲୋ କରି ରହେ, ହମ ଲୋକ ଚାହ ରହେ କି ହମ ତୋ ପୁରା ଇନ୍ସ୍ୟୋର କରତେ ହେ କି ସବ ଆକ୍ଟ ପୁରା ସ୍ପିରିଟ ମେ ଫଲୋ ହୋ। ବଟ ଜବ ଲୋକ ଭି ଅପନେ ଅନ୍ଦର ଇନକୋ ନିହାତି ଭାବ ସେ ଇନକୋ ଜବ ଇମ୍ପ୍ଲିମେଣ୍ଟ କରେଙ୍ଗେ କି ଉନକୋ ଲଗେ କି ପଲ୍ୟୁସନ ୟା ପରିବେଶ ପଲ୍ୟୁସନ କି ବଜେ ସେ ପରିବେଶ କୁ ବହୁତ ନୁକସାନ ହୋ ରହା ହେ, ତୋ ଜବ ଉନକୋ ୟେ ଧାରଣା ଜବ ଲୋକ ଅପନେ ଅନ୍ଦର ଅପନା ଲେଙ୍ଗେ, ତୋ ତବ ଏକ ଏଜ ଅ ମେଜର ରେସ୍ପନ୍ସିବିଲିଟି ଲେକେ କି ଏଜ ଅ ମାସ ମୁଭମେଣ୍ଟ କି ହମକୁ ପଲ୍ୟୁସନ କମ କରନା ହେ ୟା ଫିର ହମାରି ଫ୍ୟୁଚର ଜେନେରେସନ୍ସ କି ଲାଇଫ କୁ ହେମ୍ପର ହୋନେ ସେ ବଚାନା ହେ। ଏକ ମାସ ମୁଭମେଣ୍ଟ ଜବ ହୋଗା, ଜବ ଲୋକ ଖୁଦ ସେ ହି ମତଲବ ସ୍ୱତଃ ଭାବ ସେ ହି ଲୋକ ସ୍ପିରିଟେଡ ହୋଗେ କି ହମେ ପଲ୍ୟୁସନ କମ କରନା ହେ ୟା ଫିର ହମେ ଜଙ୍ଗଲ ବଚାନା ହେ ୟା ଫିର ହମେ ପେଡ଼ ଲଗାନା ହେ, ତବି ଯେଉଁ ପଲ୍ୟୁସନ ହେ ୟେ ସବ କଣ୍ଟ୍ରୋଲ ହୋ ପାଏଙ୍ଗେ।
0: ତେବେ ଆପଣ କହୁଛନ୍ତି ଯେ ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ଯଦି ଆମେ ସଚେତନ ହେବା ବୃକ୍ଷରୋପଣ ପାଇଁ ହେଉ, ଆମର ପରିବେଶର ସୁରକ୍ଷା ପାଇଁ ହେଉ, ବା ପରିବେଶର ଯତ୍ନ ପାଇଁ ହେଉ, ଆମେ ଯଦି ଦୃଷ୍ଟି ଦେବା କେବଳ ସରକାରଙ୍କ ଉପରେ ନିର୍ଭର ନ କରି ବ୍ୟକ୍ତିଗତ ସ୍ତରରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଯଦି ନିଜ ପରିବେଶର ସୁରକ୍ଷା ପାଇଁ ଯତ୍ନବାନ ହେବେ, ତାହେଲେ ଆମ ପରିବେଶକୁ ଆମେ ସୁରକ୍ଷା ଦେଇପାରିବା, ପରିବେଶକୁ ସୁରକ୍ଷିତ କରି ରଖିପାରିବା, ଆମର ଯେଉଁ ପ୍ରାକୃତିକ ସମ୍ପଦ ଅଛି ତାକୁ ମଧ୍ୟ ଆମେ ସୁରକ୍ଷା ଦେଇପାରିବା, ଆଉ ବିଭିନ୍ନ ପ୍ରକାର ଯେଉଁ ଜୈବ ବିବିଧତା ଭଳି ସମସ୍ୟା ଅଛି ବା ଜୈବ ବିବିଧତାକୁ ଆମେ ନିୟନ୍ତ୍ରଣ କରିପାରିବା, ତାକୁ ମଧ୍ୟ ଠିକ୍ ରଖିପାରିବା। ତେବେ ସାର୍, ଆପଣ ଯେମିତି ରାଉରକେଲାରେ ଏବେ ନୂଆ ନୂଆ ଆସିଛନ୍ତି ଆଉ ରାଉରକେଲା ବନଖଣ୍ଡ ଅଧିକାରୀ ଭାବେ ଆପଣ କାର୍ଯ୍ୟ ନିର୍ବାହ କରୁଛନ୍ତି, ବିଶ୍ୱ ପରିବେଶ ଦିବସକୁ ଦୃଷ୍ଟିରେ ରଖି ରାଉରକେଲା ବନଖଣ୍ଡ ପକ୍ଷରୁ କି କି କାର୍ଯ୍ୟକ୍ରମ ସବୁ କରାଯାଇଛି ଏବଂ କ'ଣ କ'ଣ ସବୁ ପଦକ୍ଷେପ ନିଆଯାଇଛି ସେ ବିଷୟରେ କିଛି କହିବେ।
1: ଜି, ରାଉରକେଲା ବନଖଣ୍ଡ ପକ୍ଷରୁ ବିଶ୍ୱ ପରିବେଶ ଦିବସକୁ ବହୁତ ଉତ୍ସାହର ସହ ପାଳନ କରାଯାଇଛି। ଆମେ ବିଭିନ୍ନ ସ୍କୁଲ ଏବଂ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆମର ଗତ ବର୍ଷ ବି ହେଇଥିଲେ, ଏ ବର୍ଷ ବି ହେଇଥିଲେ, ଫ୍ୟୁଚରରେ ବି ହେବ।
0: ଆଜ୍ଞା,
1: ସେ କ'ଣ ହେଇଛି କି ସେ ଯେଉଁ ନୂଆ ପିଲାମାନେ ଅଛି ସେହି ନ୍ୟୁ ଆମ୍ବାସେଡର ଅଛି, ଗ୍ରୀନ ଆମ୍ବାସେଡର ମୁଁ ତାଙ୍କୁ ଟର୍ମ ଦିଆହେଇଛି, ସେ ଗ୍ରୀନ ଆମ୍ବାସେଡର ଅଛି ଆମର ଫ୍ୟୁଚର ପାଇଁ। ତ ତାଙ୍କୁ ଆଗ ସଚେତନ ହେବ ତ ସେ ଫ୍ୟୁଚରରେ ସେ ସଷ୍ଟେନ ଡେଭଲପମେଣ୍ଟ ପାଇଁ ସେ କାମ କରିବେ କି ସେ ପରିବେଶର ସୁରକ୍ଷା କରିବେ ସେ।
0: ଆଜ୍ଞା, ମାନେ ଆମର ବର୍ତ୍ତମାନ ଯେଉଁ ଭବିଷ୍ୟତ ପିଢ଼ି ଯେଉଁମାନେ ଅଛନ୍ତି, ଯେଉଁ ପିଲାମାନେ ବା ଛାତ୍ରଛାତ୍ରୀମାନେ ଅଛନ୍ତି, ତାଙ୍କୁ ଯଦି ଆମେ ସଚେତନ କରିପାରିବା, ତାଙ୍କୁ ଯଦି ବୃକ୍ଷରୋପଣ ପ୍ରତି ତାଙ୍କ ମନରେ ଆଗ୍ରହ ଜନ୍ମେଇବା, ତାଙ୍କୁ ବୃକ୍ଷରୋପଣ କରିବା ପାଇଁ ପ୍ରୋତ୍ସାହିତ କରିବା, ତାହେଲେ ନିହାତି ଭାବରେ ସେମାନେ ବୃକ୍ଷରୋପଣ ବା ପରିବେଶର ସୁରକ୍ଷା ହେଉ, ଜଙ୍ଗଲ ସଂରକ୍ଷଣ ହେଉ, ଏସବୁ ପ୍ରତି ସେମାନେ ସଚେତନ ହୋଇପାରିବେ। ସଚେତନ ହେବା ଦ୍ୱାରା ଆମର ଭବିଷ୍ୟତ ମଧ୍ୟ ଠିକ୍ ରହିବ ଏବଂ ତାଙ୍କ ଭବିଷ୍ୟତ ମଧ୍ୟ ଉଜ୍ଜଳମୟ ହୋଇପାରିବ।
1: ତାପରେ ବି ମାସ୍ ପ୍ଲାଣ୍ଟେସନ୍ ଡ୍ରାଇଭ୍ ଚାଲିଛି, ସେ ଆମର ୱାନ୍ ମହୋତ୍ସବ ହେବ ଜୁଲାଇରେ।
0: ଆଜ୍ଞା,
1: ତାପରେ ସେ ଟାଇମ୍ରେ ସବୁ ମାସ୍ ପ୍ଲାଣ୍ଟେସନ୍ ଡ୍ରାଇଭ୍ ଚାଲିବେ ପୁରା ଓଡ଼ିଶା ରାଜ୍ୟରେ, ସେ ଟାଇମ୍ରେ ଚାଲିବ। ଆଉ ଗତ ବର୍ଷ ଅନରେବଲ୍ ଚିଫ୍ ମିନିଷ୍ଟର ଅଗୁଆଇରେ, ଅନରେବଲ୍ ଚିଫ୍ ମିନିଷ୍ଟର, ଅନରେବଲ୍ ଫରେଷ୍ଟ ମିନିଷ୍ଟର ଅଗୁଆଇରେ ଏକ ପେଡ଼ ମାକେ ନାମ 2.0 ହେଇଥିଲା।
0: ଆଜ୍ଞା,
1: ସୋ ସେ ବର୍ଷରେ ଆମର ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ସବୁ ଓଡ଼ିଶାରେ ଟପ୍ କରିଥିଲେ କି ଆପଣ ସବୁ ଜ୍ୟାଦା ଗଛ ସେଦିନ ଲଗାଇଥିଲେ।
0: ଆଜ୍ଞା,
1: ତ ସେ ବି ଗୋଟେ ଗର୍ବର ବିଷୟ ଅଛି ସୁନ୍ଦରଗଡ଼ ପାଇଁ, ରାଉରକେଲା ପାଇଁ। ତାପରେ ମୁଁ ଆମେ କ'ଣ କରୁଛି, ଆମ NGO ସାଙ୍ଗରେ ମିଶିକି ସେ ଗାଁ ଯାଇକି ଆମ ସେତି ସଚେତନ କରାଇଛି କି ଆପଣ ସେ ଜଙ୍ଗଲର ସୁରକ୍ଷା କରିବେ, ଜୀବଜନ୍ତୁମାନଙ୍କୁ ସୁରକ୍ଷା କରିବେ, ଜୈବ ବିବିଧତା ଉପରେ ଧ୍ୟାନ ଦେବେ, ଆପଣ ସେ ନିଆ ଟାଇମ୍ରେ ବି ସେ ଗାଁ ଯାଇକି
0: ସଚେତନ
1: କରୁଥିଲେ। ତାପରେ ରାଉରକେଲା ବନଖଣ୍ଡରେ ପାଖାପାଖି 400 ଅଛି ବନ ସୁରକ୍ଷା ସମିତି ଅଛି, ବନ ସୁରକ୍ଷା ସମିତି ସେ କ'ଣ ତାଙ୍କୁ ଜଙ୍ଗଲର NTFP ସେ କିମ୍ବା NTFP ସ୍ପେସିସ୍ ଅଛି ସେ କଲେକ୍ଟ କରିବେ ଜଙ୍ଗଲରେ, ଆଉ ତାପରେ ସେ ତାଙ୍କୁ ୟୁଜ୍ କରିବେ, ସେ ତାଙ୍କୁ ସେଲ୍ ବି କରିପାରିବେ।
0: ଆଜ୍ଞା,
1: ତ ସେ ଲୋକମାନେ ବି ତାଙ୍କ ବି ଲାଇଭଲିହୁଡ୍ ଜେନେରେଟ୍ ହେଇଛି ରାଉରକେଲା ଡିଭିଜନ ତରଫରୁ।
0: ଆଜ୍ଞା,
1: ତାପରେ ତ ରାଉରକେଲା ଡିଭିଜନ ତରଫରୁ ମାସ୍ ପ୍ଲାଣ୍ଟେସନ୍ ତ ଆମ ଆର ସାଲ ଚାଲିଛେ, ତାପରେ ଜୀବଜନ୍ତୁ ପାଇଁ ବି ଅଲଗା ଅଲଗା ଷ୍ଟେପ୍ ଲିଆଯାଇଛି, ତାପରେ ଇକୋ ଟୁରିଜମ୍ ପାଇଁ ବି ଆମେ ଗୋଟେ ଗୋଟେ ପ୍ରୋଜେକ୍ଟ କରିବେ ଫ୍ୟୁଚରରେ ବି। କ'ଣ ହେଇଛି ଇକୋ ଟୁରିଜମ ଯଦି ନୂଆ ପିଲାମାନେ ଦେଖିପାରିବ, ନୂଆ ପିଲା ଅର୍ କି ପୁରୁଣା ଲୋକ ଆପଣ ଲୋକମାନେ ଅଛନ୍ତି, ଯଦି ବଡ଼େ ସେ ଗ୍ରୀନ ଚିଜ୍ ଦେଖିବେ ସେ ବି ତାଙ୍କୁ ବି ସଚେତନ ବଢ଼ିବେ।
0: ଆଜ୍ଞା,
1: କିମ୍ବା ପରିବେଶକୁ ସୁରକ୍ଷା କରିବେ କିମ୍ବା ଜଙ୍ଗଲକୁ ସୁରକ୍ଷା କରିବେ।
0: ଆଜ୍ଞା,
1: ତାପରେ ଗୋଟେ ନଗର ବନ ବି ହେବାର ଚାନ୍ସ ଅଛି କି ସିଟି ଭିତରେ ବି ଗଛ ଲଗାଇବେ, ୟା ଫିର ଏମିତି ଏମିତି କାମ ସବୁ ଚାଲିଛି ରାଉରକେଲା ବନଖଣ୍ଡରେ।
0: ତାମାନେ ରାଉରକେଲା ବନଖଣ୍ଡ ପକ୍ଷରୁ ପରିବେଶର ସୁରକ୍ଷା ପାଇଁ ହେଉ ବା ବୃକ୍ଷରୋପଣ କଥାକୁ ନେଇ ହେଉ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଲିଛି, କେବଳ ବିଶ୍ୱ ପରିବେଶ ଦିବସ ପାଇଁ ନୁହେଁ, ବର୍ଷ ସାରା ଚାଲିଛି। ବିଶେଷ କରି ଯେଉଁ ଆମର ବନ ମହୋତ୍ସବ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଆମର ବହୁ ପରିମାଣରେ ବୃକ୍ଷରୋପଣ କରାଯାଇଥାଏ, ବିଭିନ୍ନ ଅନୁଷ୍ଠାନକୁ ନେଇ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ନେଇ, ବା ବିଭିନ୍ନ ସ୍ଥାନରେ, ବିଭିନ୍ନ ସ୍କୁଲରେ, ବିଭିନ୍ନ କଲେଜରେ ଆପଣ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥାନ୍ତି ଆଉ କରି ଆସୁଛନ୍ତି ମଧ୍ୟ। ତେବେ ସାର୍, ଏଇ ଯେଉଁ କହିଲେ ଆମେ ସଚେତନ ରହିବା ଦରକାର, ଆମର ଯେଉଁମାନେ ୟଙ୍ଗ ମାସ ଅଛନ୍ତି, ଯୁବପିଢ଼ି ଅଛନ୍ତି ବା ଛାତ୍ରଛାତ୍ରୀ ଅଛନ୍ତି, ତାଙ୍କୁ ଏଇ ସବୁଜ ବନାନୀ ବା ସବୁଜମୟ ପରିବେଶ ସୃଷ୍ଟି କରିବା ପାଇଁ ତାଙ୍କୁ ସଚେତନ କରିବାର ଅଛି, ତାଙ୍କୁ ସାମିଲ କରିବାର ଅଛି, ତାଙ୍କୁ ନେଇ ସେ ଜାଗାରୁ ଯଦି ଆମେ ଉପସ୍ଥିତ କରାଇବା କି ତାଙ୍କ ଆଗରେ ବା ତାଙ୍କ ଦ୍ୱାରା ଆମେ ବୃକ୍ଷରୋପଣ କରିବା, ବୃକ୍ଷରୋପଣ କରିବା ସହିତ ତାଙ୍କୁ ଏ ବୃକ୍ଷର ଉପକାରିତା ବିଷୟରେ ବୁଝାଇବା, ଜଣାଇବା, ସଚେତନତା ସୃଷ୍ଟି କରିବା ସେମାନଙ୍କ ମଧ୍ୟରେ, ନିହାତି ଭାବରେ ସେମାନେ ପ୍ରୋତ୍ସାହିତ ହେବେ ଆଉ ସେମାନେ ବୃକ୍ଷରୋପଣ କଲେ ବା ଜଙ୍ଗଲ ବା ସବୁଜମୟ ପରିବେଶର ବା ପ୍ରାକୃତିକ ସମ୍ପଦର ସେମାନେ ଯଦି ଯତ୍ନ ନେବେ ତାହେଲେ ଆମ ପରିବେଶ ନିହାତି ଭାବରେ ସବୁଜମୟ ହୋଇପାରିବ, ସ୍ୱଚ୍ଛ ସୁନ୍ଦର ହୋଇପାରିବ। ତେବେ ସାର୍ ଏଇଠି କୁହନ୍ତୁ, ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା କିପରି ଭାବରେ କରାଯାଇପାରିବ, ଏଥିପାଇଁ ସଚେତନତା ସହଭାଗିତାର ଆବଶ୍ୟକତା କେତେ ରହିଛି?
1: ପ୍ରକୃତି ସମ୍ପଦର ସୁରକ୍ଷା କେବଳ ସରକାର କିମ୍ବା ଫରେଷ୍ଟ ଡିପାର୍ଟମେଣ୍ଟ ଦ୍ୱାରା ସମ୍ଭବ ନାହିଁ, ଏମିତି ତ ପ୍ରଥମ କଥା ଅଛି। ତାପରେ ଏଥିପାଇଁ ଜନସାଧାରଣ ୟା ପବ୍ଲିକ ପାର୍ଟିସିପେସନ ଅତ୍ୟନ୍ତ ଜରୁରୀ ଅଛି। ଲୋକମାନେ ଯେତେବେଳେ ବୁଝିବେ କି ଜଙ୍ଗଲ ଆମ ଜୀବନ, ଜଙ୍ଗଲ ଆମ ଜୀବନ, ସେତେବେଳେ ହିଁ ସୁରକ୍ଷା ପ୍ରକୃତି ଭାବରେ ହେଇପାରିବେ, ପ୍ରକୃତିର ସୁରକ୍ଷା ସେତେବେଳେ ହିଁ ହେଇପାରିବେ। ଆମକୁ ଆମ ରିସୋର୍ସେସକୁ ସଷ୍ଟେନେବଲ ଭାବରେ ରକ୍ଷା କରିବାକୁ ପଡ଼ିବ। ସଷ୍ଟେନେବଲ ଭାବରେ ସୁରକ୍ଷା କରିବେ ତ ତାପରେ କ'ଣ ହେବ କି ସେ ଫ୍ୟୁଚର ଜେନେରେସନ୍ ବି ତାଙ୍କୁ ୟୁଜ୍ କରିପାରିବେ। ସେ ସଷ୍ଟେନେବଲ ଡେଭଲପମେଣ୍ଟ କନସେପ୍ଟ ସେ ଆସିଥିଲେ 1992 ରିଓ ଡି ଜେନେରୋରେ ଗୋଟେ କନଫରେନ୍ସ ଆସିଥିଲେ UNFCCC। ସୋ ସେ 1992 ପ୍ରଥମେ ସେ କନସେପ୍ଟ ଆସିଥିଲେ ସଷ୍ଟେନେବଲ ଡେଭଲପମେଣ୍ଟ। ତାପରେ ଅଲ୍ ମ୍ୟାଣ୍ଡେଟ ଇଟ୍ ଇଜ୍ ତାପରେ ସେ ସବୁ ସଷ୍ଟେନେବଲ ଡେଭଲପମେଣ୍ଟ ଇସି କେ ବାଦ ସେ ଭାରତ କେ ଏକ ଅଭିନ୍ନ ଅଙ୍ଗ ବନ ଗଯା ହେ ଔର ସରକାର କି ଯୋ ଯୋ ଫୋକସ ହେ ଓ ବି ସଷ୍ଟେନେବଲ ଡେଭଲପମେଣ୍ଟ ପେ ହି ହେ ଔର ହମ ଲୋଗ ବି ସଷ୍ଟେନେବଲ ଡେଭଲପମେଣ୍ଟ ପେ ହି ଫୋକସ କର ରହେ ହେଁ।
0: ତାମାନେ ରାଉରକେଲା ବନଖଣ୍ଡ ପକ୍ଷରୁ ଯାହା ଆଗରୁ କାର୍ଯ୍ୟକ୍ରମ ହେଉଥିଲା, ଆମେ ବି ଆଶା ରଖୁଛୁ ଆପଣ ଯେଉଁ ନୂଆ ଭାବରେ ଆସିଲା ପରେ ଆପଣଙ୍କର ଯେଉଁ ଆଗ୍ରହ ରହିଛି, ଉତ୍ସାହ ରହିଛି, ସେହି ଉତ୍ସାହ ଉଦ୍ଦୀପନାକୁ ନେଇ ଆପଣ ସବୁଜିମାମୟ ପରିବେଶ ସୃଷ୍ଟି ପ୍ରତି ଆପଣ ଧ୍ୟାନ ଦେଉଛନ୍ତି ଆଉ ବିଶେଷ ଭାବରେ ଆହୁରି ନୂଆ ନୂଆ କଥା କରିବେ ଆଉ ଜଙ୍ଗଲର ସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରିବେ। ଆଉ ଆପଣ ଯେମିତି କହିଲେ ଏଇ ଯେଉଁ ସଚେତନତାର କଥା, କେବଳ ସରକାରଙ୍କ ଦ୍ୱାରା ଏହା ସମ୍ଭବ ନୁହେଁ, କେବଳ ସରକାର ଚାହିଁଲେ କିମ୍ବା ବନଖଣ୍ଡ ବିଭାଗ ଚାହିଁଲେ କି ବନ ବିଭାଗ ଚାହିଁଲେ ଆମେ ବୃକ୍ଷରୋପଣ କରିଦେବା କି ବୃକ୍ଷ ଖାଲି ଲଗାଇଦେଲେ ବି ହେବନି, ତାକୁ ଯତ୍ନ ନେବାର ବି ଅଛି, ବୃକ୍ଷ ବଞ୍ଚାଇବାର ଅଛି। ତ ସେଥିପାଇଁ ବ୍ୟକ୍ତିଗତ ସ୍ତରରେ ସମସ୍ତଙ୍କର ସଚେତନତା ରହିବା ଦରକାର, ସମସ୍ତଙ୍କର ସହଭାଗିତା ରହିବା ଦରକାର। ସମସ୍ତେ ସଚେତନ ହେଲେ ହିଁ ଆମେ ନିହାତି ଭାବରେ ଗୋଟେ ସବୁଜ ବଳୟ ସୃଷ୍ଟି କରିପାରିବା ବା ସବୁଜମୟ ପରିବେଶ ସୃଷ୍ଟି କରିପାରିବା। ତେଣୁ ଏଥିପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ ଲୋଡ଼ା ଆଉ ସମସ୍ତେ ବ୍ୟକ୍ତିଗତ ସ୍ତରରେ ନିଜ ନିଜ ହିସାବରେ ଏଥିପ୍ରତି ସଚେତନ ରହିବା ଦରକାର। ତେବେ ସାର ଆଲୋଚନା ଶେଷରେ ପରିବେଶର ଯତ୍ନ ଏବଂ ବିଶେଷ କରି ସ୍ୱଚ୍ଛତା, ସବୁଜତା ଓ ସୁନ୍ଦରତା ତଥା ସ୍ୱାସ୍ଥ୍ୟକର ପରିବେଶ ପାଇଁ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ମୁଁ ଆଲୋଚନାରେ ଗୋଟେ କଥା କହିବାକୁ ଚାହୁଁଛନ୍ତି କି ପ୍ରକୃତି ଆମ ମା ପରି, ସେ ଆମ ମା ଯେମିତି ଅଛନ୍ତି ସେମିତି ଆପଣ ପ୍ରକୃତିକୁ ମାନିବାକୁ ପଡ଼ିବ। ଯଦି ଆମ ପ୍ରକୃତିର ଯତ୍ନ ନେବା ତେବେ ହିଁ ପ୍ରକୃତି ଆମ ପାଇଁ ଯତ୍ନ ନେବେ, ଆମ ଯତ୍ନ ନେବେ। ଆସନ୍ତୁ ଆମ ସମସ୍ତ ଶପଥ ନେବା କି ଯିଏ ନିଜ ଜୀବନରେ ଅନ୍ତତଃ ଗୋଟେ ଗଛ ଲଗାଇବା ଆଉ ତାର ଯତ୍ନ ନେବା, ନିଜ ଚାରିପାଖ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା। ଗୋଟେ ସବୁଜ ସୁନ୍ଦର ଓ ସ୍ୱାସ୍ଥ୍ୟକର ରାଉରକେଲା ତଥା ଓଡ଼ିଶା ଗଠନରେ ସହଯୋଗ କରିବା।
0: ନିହାତି ଭାବରେ ସାର ଆପଣ ଯେଉଁ ବାର୍ତ୍ତା ଦେଲେ ମୁଁ ଭାବୁଛି ଆପଣଙ୍କର ଏ ବାର୍ତ୍ତା ଅନ୍ୟମାନଙ୍କୁ ନିହାତି ପ୍ରଭାବିତ କରିବ। ତାପରେ ବ୍ୟକ୍ତିଗତ ସ୍ତରରେ ଆମେ ଯେପର୍ଯ୍ୟନ୍ତ ନ ଚାହିଁଛନ୍ତି ଆମ ପରିବେଶର ସୁରକ୍ଷା କରିବା ପାଇଁ ହେଉ କି ବୃକ୍ଷରୋପଣ କରିବା ପାଇଁ ହେଉ, ଆଉ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ନେବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର। ଆମେ ଯଦି ବ୍ୟକ୍ତିଗତ ସ୍ତରରେ ବୃକ୍ଷରୋପଣ ସହ ବୃକ୍ଷର ଯତ୍ନ ନେବା ଆଉ ଆମ ପରିବେଶର ସ୍ୱଚ୍ଛତା ସୁନ୍ଦରତା ପ୍ରତି ଆମେ ଧ୍ୟାନ ଦେବା, ନିହାତି ଭାବରେ ଆମେ ଏକ ସ୍ୱଚ୍ଛ ସୁନ୍ଦର ତଥା ସବୁଜମୟ ପରିବେଶ ସୃଷ୍ଟି କରିପାରିବା, ଯାହାକି ଆମର ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ମଧ୍ୟ ଆମକୁ ସହାୟକ ହେବ ଏବଂ ଆମ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ଆମେ ସୃଷ୍ଟି କରିପାରିବା। ତେବେ ସାର ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଆଜିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: ଧନ୍ୟବାଦ। ନମସ୍କାର।

ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତିର ଏକ ପ୍ରମୁଖ ମାର୍ଗ। ଯୋଗ ନିରୋଗ ରଖେ। ଯୋଗ ଦ୍ୱାରା ଜଗତର କଲ୍ୟାଣ ହୋଇଥାଏ। ଯୋଗ ଶାରୀରିକ ମାନସିକ ସୁସ୍ଥତା ପ୍ରଦାନ କରିବା ସହିତ ଆଧ୍ୟାତ୍ମିକ ସ୍ତରକୁ ବିକଶିତ କରିଥାଏ। ତେଣୁ ଯୋଗ ପ୍ରାଣାୟାମ ଆଦିର ଗୁରୁତ୍ୱକୁ ବୁଝି ପ୍ରତ୍ୟେକ ଏହାକୁ ନିଜ ଜୀବନରେ ସାମିଲ କରିବା ଦରକାର, ଯାହାଫଳରେ ପ୍ରତ୍ୟେକ ଶାରୀରିକ ମାନସିକ ସ୍ତରରେ ସୁସ୍ଥ ରହିବା ସହିତ ହୋଇପାରିବେ ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମ। ଆଜିର ବିଷୟ ରହିଥିଲା ପରିବେଶର ସୁରକ୍ଷା ଆମର ଦାୟିତ୍ୱ। ଏ ନେଇ ଆଲୋଚନା କରିଥିଲେ ଆଇଏଫ୍ଏସ୍ ରବିକାନ୍ତ ମୀନା, ଡିଏଫ୍ଓ ରାଉରକେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ। ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 7:58। ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ଘରରେ। ଫୋନ୍ ନମ୍ଘରଟି ଆଉଥରେ କହି ରଖୁଛୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ୍ ନମ୍ଘରରେ। ଫୋନ୍ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 8:00। ବର୍ତ୍ତମାନ ଶୁଣିବା ସମାଚାର ପ୍ରଭାତ ଏବଂ 8:15 ମର୍ଣ୍ଣିଂ ନ୍ୟୁଜ୍ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ସୋନାଲି ମହାପାତ୍ରଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତା ଖୁଣ୍ଟିଆ।

ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ୍ ନମ୍ବରରେ। ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ସୁଧାକର ମିଶ୍ର ଏବଂ ସୋନାଲି ମହାପାତ୍ରଙ୍କ ମିଳିତ କଣ୍ଠରୁ। ଗୀତ ରଚନା କରିଛନ୍ତି ଗୀତା ଖୁଣ୍ଟିଆ।

ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 8:45। ଆରମ୍ଭ କରୁଛୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି କ୍ଷେତ୍ର କିଷାନ ଏବଂ ସାଥୀ। ଆକାଶବାଣୀ ରାଉରକେଲା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008248758 ଟେଲିଫୋନ ନମ୍ବରରେ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 7008248758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672 ଟେଲିଫୋନ ନମ୍ବରକୁ। ଫୋନ ନମ୍ବରଟି ଆଉଥରେ କହି ରଖୁଛୁ 8249809672। ସୂଚନାଟି ସମାପ୍ତ ହେଲା। ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିବା କିଷାନ ଗୀତ, ପରିବେଷଣ କରିଛନ୍ତି କ୍ଷେତ୍ର କିଷାନ ଏବଂ ସାଥୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବଣପାହାଡ଼ର ଗୀତ କାର୍ଯ୍ୟକ୍ରମ। କ୍ରମରେ ଶୁଣିଲେ କିଷାନ ଗୀତ, ପରିବେଷଣ କରିଥିଲେ କ୍ଷେତ୍ର କିଷାନ ଏବଂ ସାଥୀ। ଆକାଶବାଣୀ ରାଉରକେଲା, ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସକାଳ 9। ବର୍ତ୍ତମାନ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:00। ଆସନ୍ତୁ।

ଶୁଣିବା ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପ୍ରଥମ ଗୀତଟି ଶୁଣିବା ହଦ୍ କର ଦି ଆପ୍ନେ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଉଦିତ ନାରାୟଣ, ସୁଦେଶ ଭୋସଲେ, ବିନୋଦ ରାଠୋଡ, ଆନନ୍ଦରାଜ ଆନନ୍ଦ ଏବଂ ଅନୁରାଧା ପୌଡ଼ୱାଲ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା କରିଛନ୍ତି ଆନନ୍ଦରାଜ ଆନନ୍ଦ।

ଶ୍ରୋତାବନ୍ଧୁ, ଏହି ସୁନ୍ଦର ଗୀତଟି ଶୁଣୁଥିଲେ ହତକରଦିଆ ଆପଣି କଥାଚିତ୍ରରୁ। ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ହରଦିଲ ଯୋ ପ୍ୟାର କରେଗା କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୋନୁ ନିଗମ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

0: କ'ଣ ଆପଣ ଗୋଟେ ଓଡ଼ିଆ ମିଡ଼ିୟମ୍ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡ଼ିୟମ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ 248 ସେକ୍ଟର 1 ରାଉରକେଲା।
1: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ହସିନା ମାନ ଜାଏଗୀ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର ଏବଂ ସୁରଜ। ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ।

0: ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
0: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
1: ବିକାଶର ଧାରା ଓଡ଼ିଶା ସାରା ଲୋକଙ୍କ।
2: ଶ୍ରୋତାବନ୍ଧୁ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ମେ ଖିଲାଡ଼ି ତୁ ଅନାଡ଼ି କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ହସରତ ଜୟପୁରୀ। ସଙ୍ଗୀତ ସଂଯୋଜନା କରିଛନ୍ତି ଅନୁ ମଲ୍ଲିକ।

0: ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା, ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତାବନ୍ଧୁ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ପରବର୍ତ୍ତୀ ଗୀତଟି ଶୁଣିବା ସରଫରୋଶ କଥାଚିତ୍ରରୁ, ଯେଉଁଥିରେ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ଆମିର ଖାନ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ସଂଯୋଜନା କରିଛନ୍ତି ଯତୀନ ଲଲିତ।
3: माइंड, लेकिन इतना अच्छा मौसम है और तुम इन बीमारियों के अलावा और कुछ नहीं सोचता। गुलफाम साहब के फैन हो, कोई शायरी वायरी नहीं आती क्या?
4: बिल्कुल आती है, सुनो।
3: सुना।
4: अर्ज है, दवा भी काम ना आए कोई दुआ ना लगे, दवा भी काम ना आए कोई दुआ ना लगे, मेरे खुदा किसी को प्यार की हवा ना लगे। आदाब।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ SCERT ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର PM ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। 3ଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(k) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଶ୍ରୀ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। OSRTC ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 October 9 ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970 ମସିହାରୁ 1921 ମସିହା ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ମସିହାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ମସିହାରେ ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ମସିହାରେ ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ମସିହା ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା

ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପକାର ସେବକମାନେ ଗୋଟିଏ ଲେଖାଏଁ ଚାର ପରିଚ୍ଛାରେ ପଦ୍ମଫୁଲ ମୟୂର ଡାଳିଲତା ଶେଷ କରିଛନ୍ତି। ଦୁଆରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ ତିନି ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସ୍ଥାୟୀ କର୍ମଶାଳାରେ ଓଝାକମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ଶିବବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ, ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ସତରେ ନୀଳାଚଳିଆ ମୋ ଚକା ଆଖି, ନୀଳାଚଳ ଯାଇ ତତେ ପାରୁନି ଦେଖି। ଶୁଣିବା ସୁନୀତି ବେହେରାଙ୍କ କଣ୍ଠରେ ଏଇ ଜଣାଣଟି, ଶ୍ରୀବତ୍ସ ସାହୁଙ୍କ ରଚନାରୁ।

ଶ୍ରୋତା ବନ୍ଧୁ, ଏଥିସହିତ ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରତୀ, ଆକାଶବାଣୀ ରାଉରକେଲା। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 427 ଭାଗ ଆସନ୍ତୁ ଶୁଣିବା। ପ୍ରଯୋଜନା ସୁହାସ ମହାନ୍ତି।

ଯୁଧିଷ୍ଠିର ଯଥାବିଧି ଶ୍ରୀକୃଷ୍ଣଙ୍କର ପାଦପୂଜା କଲେ। ଏଥିରେ ଶିଶୁପାଳଙ୍କର ଗାତ୍ରଦାହ ହେଲା। ସେ କଟୁ ଭାଷାରେ ଶ୍ରୀକୃଷ୍ଣଙ୍କର ତୀବ୍ର ନିନ୍ଦାଗାନ କଲେ। ଦୁଃସହ ଭଗବତ ନିନ୍ଦା ଶୁଣି ଅନେକ ସଭାସଦ ସଭାକକ୍ଷ ତ୍ୟାଗ କଲେ। ଯୁଦ୍ଧ ଅନିର୍ବାଚ୍ୟ ଜାଣି କୃଷ୍ଣ ଯୁଦ୍ଧ ଆବରି ଚକ୍ରରେ ଶିଶୁପାଳ ମସ୍ତକ ଛେଦନ କଲେ। ତା ଦେହରୁ ସମୁତ୍ଥିତ ଏକ ଜ୍ୟୋତି କୃଷ୍ଣଙ୍କ ଦେହରେ ପ୍ରବେଶ କଲା। ଏବେ ଶିଶୁପାଳର ପୂର୍ବଜନ୍ମ ବୃତ୍ତାନ୍ତ କହିଛନ୍ତି ଶ୍ରୀ ଶୁକଦେବ। ସେ ଥିଲା ପୂର୍ବର ହିରଣ୍ୟକଶିପୁ ଓ ରାବଣ। ଏହାପରେ ନିର୍ବିଘ୍ନରେ ଯଜ୍ଞ ସମାପ୍ତ ହୋଇଛି।

କହନ୍ତି ହସ୍ତେ ବେତ୍ରଘିନୀ ସେ ସଭା ମଧ୍ୟେ ଧର୍ମସୂତ ସଙ୍ଗେ ଅଛନ୍ତି ଚାରି ଭ୍ରାତ କାଞ୍ଚନ ଆସନେ ବିଜୟେ ଦିଶେ ଆକାଶେ ଇନ୍ଦ୍ର ପ୍ରାୟ ବ୍ରହ୍ମାଙ୍କ ସଭା ପ୍ରାୟ ଦିଶି ସୁତ ମାଘ ଦେ ପରସଂସି।

ଶ୍ରୋତାବନ୍ଧୁ ଶୁଣିଲେ ଶ୍ରୀମଦ୍ ଭାଗବତର 427ତମ ଭାଗ। ଆକାଶବାଣୀ ରାଉରକେଲା ଟ୍ୟୁନ୍ କରିଛନ୍ତି 102.6 FM ସବୁବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଆସନ୍ତୁ ଶୁଣିବା ନାରୀ ମହଲ କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ସତ୍ୟଭାମା ପତି। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।

ନମସ୍କାର ଶ୍ରୋତା ଭଉଣୀ, ଅନେକ ଅନେକ ଶୁଭକାମନା ସହିତ ମୁଁ ସତ୍ୟଭାମା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ନାରୀ ମହଲ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଭଉଣୀମାନେ, ସ୍ୱଚ୍ଛତା ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ, ଯାହା ଆମେ ସମସ୍ତେ ଏକଥା ଜାଣିଛେ। ସ୍ୱଚ୍ଛତା ହିଁ ସ୍ୱାସ୍ଥ୍ୟର ମୂଳ ବୋଲି କୁହାଯାଏ। ବ୍ୟକ୍ତିଗତ ସ୍ୱଚ୍ଛତା ଓ ପରିବେଶର ସ୍ୱଚ୍ଛତା ଆମର ସୁସ୍ଥ ଜୀବନ ପାଇଁ ଅତି ଆବଶ୍ୟକ। ଯଦି ଆମେ ନିଜ ଶରୀର, ଘର ଓ ଆଖପାଖ ପରିବେଶକୁ ସଫା ସୁତୁରା ରଖିବା, ତେବେ ଅନେକ ରୋଗରୁ ମଧ୍ୟ ରକ୍ଷା ପାଇପାରିବା। ବ୍ୟକ୍ତିଗତ ସ୍ୱଚ୍ଛତା ମାନେ ପ୍ରତିଦିନ ସ୍ନାନ କରିବା, ହାତ ଧୋଇବା, ନଖ କାଟିବା, ସଫା ପୋଷାକ ପିନ୍ଧିବା ଏବଂ ଖାଦ୍ୟ ଖାଇବା ପୂର୍ବରୁ ଓ ପରେ।

0: ହାତ ଧୋଇବା। ଏହି ଅଭ୍ୟାସ ଆମକୁ ବିଭିନ୍ନ ସଂକ୍ରମଣ ରୋଗରୁ ସୁରକ୍ଷା ଦେଇଥାଏ। ତା ଛଡ଼ା ଭଉଣୀମାନେ ପରିବେଶ ସ୍ୱଚ୍ଛତା ମଧ୍ୟ ସମାନ ଭାବରେ ଜରୁରୀ। ରାସ୍ତାଘାଟ, ବିଦ୍ୟାଳୟ, ବଜାର ଏବଂ ସାର୍ବଜନୀନ ସ୍ଥାନରେ ଅଳିଆ ଆବର୍ଜନା ନ ପକାଇ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଉଚିତ। ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର କମାଇବା ଓ ପରିବେଶ ଅନୁକୂଳ ବସ୍ତୁ ବ୍ୟବହାର କରିବା ଦରକାର। ହଁ ଭଉଣୀମାନେ, ସ୍ୱଚ୍ଛତା ମଣିଷର ସୁସ୍ଥ ଓ ସୁନ୍ଦର ଜୀବନର ମୂଳ ଆଧାର। ଯେଉଁଠାରେ ସ୍ୱଚ୍ଛତା ରହେ ସେଠାରେ ସ୍ୱାସ୍ଥ୍ୟ, ଶାନ୍ତି ଓ ସମୃଦ୍ଧି ବିକଶିତ ହୋଇଥାଏ। ସ୍ୱଚ୍ଛତା କେବଳ ଶରୀରକୁ ସଫା ରଖିବା ନୁହେଁ, ଘର ଓ ନିଜର ପରିବେଶକୁ ସଫା ରଖିବା। ଆମର ଦୈନନ୍ଦିନ ଜୀବନରେ ସ୍ୱଚ୍ଛତାର ଅଭ୍ୟାସ ଆମକୁ ବହୁ ପ୍ରକାର ରୋଗରୁ ମଧ୍ୟ ସୁରକ୍ଷା ଦେଇଥାଏ, ଯାହା ଆମେ ଏକଥା ଭୁଲିବାନି। ତେବେ ଭଉଣୀମାନେ, ବର୍ତ୍ତମାନ ଆସନ୍ତୁ ଆମେ ଆମର କାର୍ଯ୍ୟକ୍ରମରେ ଉପସ୍ଥିତ ଆମର ଅତିଥି ଶ୍ରୀମତୀ ଲିପ୍ସାରାଣୀ ପାତ୍ରଙ୍କଠାରୁ ଜାଣିବା ସ୍ୱଚ୍ଛତା ଆଣିବାରେ ନାରୀର ଭୂମିକା।
1: ନମସ୍କାର। ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଯେ ସ୍ୱଚ୍ଛତା କ'ଣ। ସ୍ୱଚ୍ଛତାର ଅର୍ଥ ହେଉଛି ପରିଷ୍କାର ପରିଚ୍ଛନ୍ନତା। ପରିଷ୍କାର ପରିଚ୍ଛନ୍ନତା ମାନେ ଆମେ ପ୍ରଥମେ ନିଜକୁ ପରିଷ୍କାର ରଖିବା, ତା ସହ ଆମେ ଆମ ଚତୁଃପାର୍ଶ୍ୱରେ ଥିବା ପରିବେଷ୍ଟିତ ପରିବେଶକୁ ମଧ୍ୟ ପରିଷ୍କାର ରଖିବାକୁ ଚେଷ୍ଟା କରିବା। ବର୍ତ୍ତମାନର ଯୁଗରେ ବିଜ୍ଞାନର ଯେତେ ଉନ୍ନତି ଘଟୁଛି, ପରିବେଶ ମଧ୍ୟ ସେତିକି ପ୍ରଦୂଷଣ ହେବାରେ ଲାଗିଛି। ପରିବେଶ ପ୍ରଦୂଷଣ ହେବା କାରଣରୁ ଜୀବଜଗତର ଅନେକ କ୍ଷୟକ୍ଷତି ମଧ୍ୟ ଘଟୁଛି। ପରିବେଶ ପ୍ରଦୂଷଣ ହେବାର ଅନେକ ଗୁଡ଼ିଏ କାରଣ ରହିଛି। ସେସବୁ ହେଲା କଳକାରଖାନା ନିର୍ମାଣ, ଜଙ୍ଗଲ କ୍ଷୟ, ଯାନବାହନ, ଜନସଂଖ୍ୟା ବୃଦ୍ଧି, ଏହିପରି ଅନେକ କାରଣ ମଧ୍ୟ ରହିଛି। ଆମେ ଯଦି ଆମ ପରିବେଶର ସ୍ୱଚ୍ଛତା ରକ୍ଷା କରିପାରିବା, ତେବେ ଯାଇକି ଆମେ ଏକ ସୁସ୍ଥ ଏବଂ ନିରାମୟ ଜୀବନଯାପନ କରିପାରିବା। ତେଣୁ ବର୍ତ୍ତମାନର ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ପ୍ରଦାନ କରାଯାଇଅଛି। ଏହି ସ୍ୱଚ୍ଛ ଭାରତ ଅଭିଯାନ ଭାରତକୁ ପ୍ରଦୂଷଣ ମୁକ୍ତ କରିବାର ଏକ ଦୃଢ଼ ପ୍ରୟାସ ଅଟେ। ଦିନେ ଜାତିର ଜନକ ମହାତ୍ମା ଗାନ୍ଧୀ ଭାରତକୁ ପ୍ରଦୂଷଣ ମୁକ୍ତ ଭାରତ ଗଠନର ସ୍ୱପ୍ନ ଦେଖିଥିଲେ। ସେ ଦେଶବାସୀଙ୍କୁ ନିଜ ପରିବେଶ ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ବଜାୟ ରଖିବାକୁ ଆହ୍ୱାନ ମଧ୍ୟ ଦେଇଥିଲେ। ଗାନ୍ଧୀଜୀ ଚାହୁଁଥିଲେ ଯେ ଭାରତର ସମସ୍ତ ନାଗରିକ ଏକତ୍ରିତ ହୋଇ ମିଳିମିଶି ଦେଶକୁ ସ୍ୱଚ୍ଛ ରଖି ପ୍ରଦୂଷଣ ମୁକ୍ତ ଭାରତ ତିଆରି କରନ୍ତୁ। ଆଉ ଏବଂ ସେ କହୁଥିଲେ ମଧ୍ୟ, ସ୍ୱତନ୍ତ୍ରତା ଠାରୁ ସ୍ୱଚ୍ଛତା ଅଧିକ ଆବଶ୍ୟକ। ତାଙ୍କର ଏହି ସ୍ୱପ୍ନ ଅଧୁରା ରହିଯାଇଥିଲା। ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି 2014 ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ। ତେଣୁ ମୋଦିଜୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସ୍ୱଚ୍ଛତା ଉପରେ ବିଭିନ୍ନ ସନ୍ଦେଶ ଦେବା ସହ ନିଜେ ସୁସ୍ଥ ରହିବା ଓ ସୁସ୍ଥ ସମାଜ ଗଠନ କରିବା ନିମିତ୍ତ ପରାମର୍ଶ ଦେଉଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନରେ ଦେଶବାସୀଙ୍କୁ ସଫା ସୁତୁରା କରିବା ଦିଗରେ ବର୍ଷକୁ 100 ଘଣ୍ଟା ଶ୍ରମଦାନ କରିବା ନିମନ୍ତେ ଆହ୍ୱାନ କରାଯାଇଛି। ଗାନ୍ଧୀଜୀଙ୍କ ଭାଷାରେ, ନିର୍ମଳ ଏବଂ ସ୍ୱଚ୍ଛତା ଦୁଇଟି ସ୍ୱାସ୍ଥ୍ୟ ଏବଂ ଶାନ୍ତିପୂର୍ଣ୍ଣ ଜୀବନର ଅନିବାର୍ଯ୍ୟ ଅଂଶ। ଗାନ୍ଧୀଜୀଙ୍କର ଏହି ଚିନ୍ତାଧାରାକୁ ସତ୍ୟତାରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆମ ଭାରତର ସମସ୍ତ ନାଗରିକମାନଙ୍କୁ ଏହି ସ୍ୱଚ୍ଛତା ମିଶନରେ ଯୋଡ଼ିବା ପାଇଁ ପ୍ରୟାସ ଜାରି ରଖିଛନ୍ତି, ଯାହାଦ୍ୱାରା ଏହା ସଫଳ ହୋଇପାରିବ। ଭାରତର ବିଭିନ୍ନ ବିଭାଗ ଯେମିତିକି ସହର ବିକାଶ, ପାନୀୟ ଜଳ, ସ୍ୱଚ୍ଛତା ମନ୍ତ୍ରଣାଳୟର ବିଭିନ୍ନ ବିଭାଗ ଦ୍ୱାରା ଏହି ଅଭିଯାନକୁ ଗ୍ରାମାଞ୍ଚଳ ଏବଂ ସହର ଉଭୟ କ୍ଷେତ୍ରରେ ଲାଗୁ କରାଗଲା। ଏହି ଅଭିଯାନର ପ୍ରଥମ ସ୍ୱଚ୍ଛତା ଅଭିଯାନ 25 ସେପ୍ଟେମ୍ବର 2014 ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା ସଫେଇ ବ୍ୟବସ୍ଥାରେ ଥିବା ସମସ୍ୟାର ସମାଧାନ ବ୍ୟବହାର କରିବା। ସ୍ୱଚ୍ଛ ଭାରତର ଉଦ୍ଦେଶ୍ୟ ପୂରଣ ପାଇଁ ଏହି ଅଭିଯାନକୁ ନିରନ୍ତର ଭାବେ ଚାଲୁ ରଖିବା ଆବଶ୍ୟକ।

ସମୟ ଥିଲା ନାରୀକୁ ଅବଳା ଦୁର୍ବଳା ଆଖ୍ୟା ଦିଆଯାଉଥିଲା, କିନ୍ତୁ ସମୟ ପରିବର୍ତ୍ତନ ହୋଇଛି। ପ୍ରତ୍ୟେକ କ୍ଷେତ୍ରରେ ପୁରୁଷର ସମକକ୍ଷ ହେବା ନିମିତ୍ତ ଉଦ୍ୟମ ଜାରି ରଖିଛି। ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ନାରୀ ନିଜକୁ ସାମିଲ କରିଛି। ଯେହେତୁ ପରିବାରରେ ନାରୀ ହେଉଛି ମଙ୍ଗଳମୟୀ, ତେଣୁ ସେ ସର୍ବଦା ପରିବାରର ମଙ୍ଗଳ ସାଧିତ ନିମନ୍ତେ ଚେଷ୍ଟିତ ଥାଏ। ପ୍ରଥମେ ନାରୀ ନିଜକୁ ସ୍ୱଚ୍ଛ ରଖିବା ସହ ପରିବାରର ସଦସ୍ୟଙ୍କର ସ୍ୱଚ୍ଛତା ଏବଂ ତା'ର ପରିବେଶର ସ୍ୱଚ୍ଛତା ପ୍ରତି ସଚେତନ ହେବା ସହ ସମସ୍ତଙ୍କୁ ସଚେତନ କରିବା ଆବଶ୍ୟକ ଅଟେ। ନିଜର ନିତ୍ୟ ବ୍ୟବହାରୀୟ ସାମଗ୍ରୀକୁ ପରିଷ୍କାର ରଖିବା ସହ ତା ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କୁ ଏ ବିଷୟରେ ସଚେତନ

କରିବା ଅତ୍ୟନ୍ତ ଜରୁରୀ ଅଟେ। ଜାୟା ଜନନୀ ଓ ଭଗିନୀ ହିସାବରେ ପ୍ରତ୍ୟେକ ସଦସ୍ୟଙ୍କର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ନାରୀର ପ୍ରଥମ କର୍ତ୍ତବ୍ୟ ଅଟେ। ଯଦି ଜଣେ ନାରୀ ନିଜ ଘର ଦ୍ୱାର ବିଛଣାପତ୍ର ପୋଷାକପତ୍ର ଏବଂ ଅନ୍ୟାନ୍ୟ ଆସବାବପତ୍ର ଯତ୍ନ ନେଇଥାଏ, ତେବେ ତା ସହ ମିଶୁଥିବା ପଡ଼ୋଶୀ ମହିଳାମାନେ ମଧ୍ୟ ତାକୁ ଦେଖିକରି ସ୍ୱଚ୍ଛତା ପ୍ରତି ସଚେତନ ହୋଇଥାନ୍ତି। ତେଣୁ ନାରୀ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ପରିଷ୍କାର ରହିବା, ସୁସ୍ଥ ରହିବା, ନିରାମୟ ଜୀବନଯାପନ କରିବା ନିମନ୍ତେ ମାର୍ଗଦର୍ଶନ କରିବା ଆବଶ୍ୟକ। ପରିବାରରେ ଥିବା ଶିଶୁମାନଙ୍କ ପ୍ରତି ନାରୀ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଶିଶୁମାନଙ୍କୁ ଆରମ୍ଭରୁ ଏ ଦିଗରେ ଧ୍ୟାନ ଦେଲେ ସେମାନେ ଅଭ୍ୟାସରେ ପଡ଼ିଯିବେ। ଶିଶୁମାନଙ୍କୁ ଖାଇବା ପୂର୍ବରୁ ହାତ ଧୋଇ ପରିଷ୍କାର କରି ଖୁଆଇବା, ନଖରେ ମଳି ଜମିବାକୁ ନ ଦେଇ ନଖକୁ ବଢ଼ିଗଲେ କାଟିଦେବା, ଶୌଚ ପରେ ହାତକୁ ସାବୁନ ବା ହ୍ୟାଣ୍ଡୱାସ୍ରେ ଭଲ ଭାବରେ ଧୋଇବା, ନିଜ ଶରୀରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ମୁଣ୍ଡକୁ ପରିଷ୍କାର ରଖି କୁଣ୍ଡାଇବା, ସଫା ପୋଷାକପତ୍ର ପରିଧାନ କରିବା, ଘରୁ ବାହାରକୁ ବାହାରିବା ସମୟରେ ଚପଲ ପିନ୍ଧିଯିବା, ଏସବୁ ପ୍ରତି ବାରମ୍ବାର ଧ୍ୟାନ ଦେବା ଆବଶ୍ୟକ ଅଟେ। ଏବଂ ଏସବୁ କଥାକୁ ବାରମ୍ବାର କହିବା ଦ୍ୱାରା ସମୟକ୍ରମେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଥାଏ। ଶିଶୁମାନଙ୍କୁ ଛୋଟ ଛୋଟ କାହାଣୀ ମାଧ୍ୟମରେ, ଗୀତ ଏବଂ ସ୍ଲୋଗାନ ମାଧ୍ୟମରେ ମଧ୍ୟ ଆମେ ତାଙ୍କୁ ସ୍ୱଚ୍ଛତା ପ୍ରତି ସଜାଗ କରିପାରିବା। ଯେପରିକି ନଖରେ ଯେବେ ରହିବ ମଳି, ରୋଗମାନେ ପେଟେ ହୋଇବେ ମେଳି, ଖାଇବା ପୂର୍ବରୁ ଧୋଇବା ହାତ, ରୋଗ ହେବ ନାହିଁ ରହିବା ସୁସ୍ଥ, ପାଟିରେ ନଦେବି ଅସନା ପାଣି, ପାଣିକୁ ପିଇବି ସିଝାଇ ଛାଣି। ତେଣୁ ଏହିପରି ଭାବରେ ଶିଶୁମାନଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରାଯାଇପାରେ। ନାରୀଟିଏ ବ୍ୟକ୍ତିଗତ ଭାବେ ସ୍ୱଚ୍ଛ ରହିଲେ ଏହା ତାର ପରିବାର ଉପରେ ପ୍ରଭାବ ପଡ଼ିଥାଏ। ଧୀରେ ଧୀରେ ଏହା ପରିବାରରୁ ଗାଁ, ଗାଁରୁ ସମାଜ ଏବଂ ସମାଜରୁ ଦେଶ ଆଡ଼କୁ ମଧ୍ୟ ମାଡ଼ିଯାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଅଭିଯାନରେ ନାରୀର ଗୁରୁତ୍ୱପୂର୍ଣ୍ଣ ବେଶ୍ ଭୂମିକା ରହିଛି। ନାରୀଟିଏ ଯଦି ତାର ଘର ଭିତରୁ ବାହାରୁ ଥିବା ଅଳିଆ ଆବର୍ଜନାକୁ ଏଣେ ତେଣେ ଫୋପାଡ଼ି ନଦେଇ ଗାତ ଖୋଳି ପୋତିଦେବ ବା ତାକୁ ଏକତ୍ରିତ କରି ନିଜ ପରିବେଶ ଠାରୁ ଖୁବ୍ ଦୂରରେ ନେଇ ନଷ୍ଟ କରିବ, ତେବେ ଏହାର ପ୍ରଭାବ ମଧ୍ୟ ସମାଜରେ ପଡ଼ିବ ଏବଂ ଏହି ପନ୍ଥାକୁ ଅନ୍ୟମାନେ ମଧ୍ୟ ଅନୁସରଣ କରିବାକୁ ଚେଷ୍ଟା କରିବେ। ଏହାଦ୍ୱାରା ସେ ନିଜେ ସୁସ୍ଥ ରହିବ, ତା ସହ ପରିବାର ଆଉ ସମାଜକୁ ମଧ୍ୟ ସୁସ୍ଥ ରଖିପାରିବ। ପାଣିର ବ୍ୟବହାର କରିବା ସମୟରେ ମଧ୍ୟ ସେହିପରି ସର୍ବଦା ସ୍ୱଚ୍ଛ ଏବଂ ଜୀବାଣୁମୁକ୍ତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ସହ ଏ ଦିଗରେ ଅନ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେଇପାରିବ। ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା କ'ଣ ଅସୁବିଧା ହେବ ସେ ବିଷୟରେ ସଚେତନ କରାଇପାରିବ। ଶୌଚ ସମୟରେ ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କୁ ପାଇଖାନାର ବ୍ୟବହାର ନିମନ୍ତେ ସଚେତନ କରାଇପାରିବ। ଶୌଚାଳୟରୁ ଫେରି ହାତକୁ ଭଲ ଭାବରେ ପରିଷ୍କାର କରିବା ପାଇଁ ସଚେତନ କରାଇପାରିବ। ବର୍ତ୍ତମାନ ସହରାଞ୍ଚଳର ମହିଳାମାନେ ସ୍ୱଚ୍ଛତା ବିଷୟରେ ଖୁବ୍ ସଚେତନ ହେଲେଣି। ସେମାନେ ମଧ୍ୟ ବିଭିନ୍ନ ସଭା ସମିତି, ପଥପ୍ରାନ୍ତ ନାଟକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ କରାଇ ପାରୁଛନ୍ତି। ସ୍ୱଚ୍ଛ ରହିବା ଦ୍ୱାରା ଆମେ କିପରି ସୁସ୍ଥ ସମାଜ ଗଠନ କରିପାରିବା ସେ ବିଷୟରେ ବୁଝାଉଛନ୍ତି। ତଥାପି ମଧ୍ୟ ସହରତଳି ଅଞ୍ଚଳ ଓ ବସ୍ତି ଅଞ୍ଚଳମାନଙ୍କର କିଛି କିଛି ଲୋକ ରହିଯାଇଛନ୍ତି ଯେଉଁମାନେ କି ସ୍ୱଚ୍ଛତା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ବର୍ତ୍ତମାନ ମଧ୍ୟ ସେମାନେ ଶୌଚାଳୟ ବ୍ୟବହାର ନକରି ଖୋଲା ପଡ଼ିଆକୁ ଶୌଚ କରିବାକୁ ଯାଉଛନ୍ତି, ହାତକୁ ଭଲ ଭାବେ ପରିଷ୍କାର କରୁନାହାନ୍ତି। ତେଣୁ ଏମାନଙ୍କ ଭିତରେ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟକୁ ଅଧିକ ମାତ୍ରାରେ ପହଞ୍ଚାଇବା ଆବଶ୍ୟକ। ସହରାଞ୍ଚଳରୁ ଏହା ଧୀରେ ଧୀରେ ଗ୍ରାମାଞ୍ଚଳକୁ ମଧ୍ୟ ଅଗ୍ରସର ହୋଇପାରିଛି। ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ ଏ କ୍ଷେତ୍ରରେ ଖୁବ୍ ସଚେତନ ହେଲେଣି। ନିଜ ପରିବାରର ସ୍ୱଚ୍ଛତା, ପରିବେଶର ସ୍ୱଚ୍ଛତା ଏବଂ ଗ୍ରାମର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ସେମାନେ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରିକି ନାରୀମାନେ ନିଜର ଅଳଙ୍କାର ବିକ୍ରି କରି ମଧ୍ୟ ତାଙ୍କ ଘରେ ନିଜର ଏକ ଶୌଚାଳୟ ପ୍ରତିଷ୍ଠା କରି ପରିବେଶକୁ ସ୍ୱଚ୍ଛ ରଖିବାରେ କ୍ଷେତ୍ରରେ ସହାୟ ହୋଇପାରୁଛନ୍ତି। ଗ୍ରାମାଞ୍ଚଳମାନଙ୍କର ମହିଳାମାନେ ଗୋଷ୍ଠୀବଦ୍ଧ ଭାବେ ମଧ୍ୟ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ କାର୍ଯ୍ୟରେ ଲାଗି ପଡ଼ୁଛନ୍ତି। ସେମାନେ ମିଳିମିଶି ନିଜ ବ୍ୟବହାର କରୁଥିବା ପୋଖରୀ ଗାଡ଼ିଆକୁ ମଧ୍ୟ ସଫା କରିବା ସହ ପାନୀୟ ଜଳ ଭଲ ଭାବରେ ବ୍ୟବହାର କରୁଥିବା ଏବଂ କୂଅ ନଳକୂଅର ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଚେଷ୍ଟା କରିପାରୁଛନ୍ତି। ବର୍ତ୍ତମାନ ଯୁଗରେ ଅନେକ ନାରୀ ଶିକ୍ଷା ଅନୁଷ୍ଠାନମାନଙ୍କରେ ମଧ୍ୟ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଟନ୍ତି। ତେଣୁ ସେମାନେ ମଧ୍ୟ ଶିଶୁଙ୍କୁ ବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟ ସମ୍ବନ୍ଧରେ ସଚେତନ କରିବା ଆବଶ୍ୟକ ଅଟେ। ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନେ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିଜର ଖାଇବା ପାତ୍ରକୁ ଭଲ ଭାବରେ ପରି

0: ପରିଷ୍କାର କରିବା, ଶୌଚାଳୟ ବ୍ୟବହାର କରିବା, ଶୌଚତାରେ ଭଲ ଭାବରେ ପରିଷ୍କାର ହେବା, ବଡ଼ ବଡ଼ ଝିଅମାନଙ୍କୁ ମଧ୍ୟ ତାଙ୍କର ମାସିକ ଧର୍ମ ସମୟରେ ମଇଳା କପଡ଼ା ବ୍ୟବହାର ନକରି ନାପକିନ୍ ବ୍ୟବହାର କରିବା ନିମନ୍ତେ ବାରମ୍ବାର କହିବା ଓ ସଚେତନ କରାଇବା ନିହାତି ଜରୁରୀ ଅଟେ। ତେବେ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏହି ସ୍ୱଚ୍ଛ ଭାରତ ସ୍ୱପ୍ନଟା ପୂରଣ ହେବା ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛ ଭାରତ ଅଭିଯାନ ପୂରଣ ହୋଇପାରିବ ଏବଂ ସୁସ୍ଥ ଓ ସ୍ୱଚ୍ଛ ଭାରତ ଗଠନ ହୋଇପାରିବ। ଧନ୍ୟବାଦ, ନମସ୍କାର।
1: ହଁ ଭଉଣୀମାନେ, ସ୍ୱଚ୍ଛତା ଏକ ଭଲ ଅଭ୍ୟାସ ଓ ଏକ ମହାନ ଗୁଣ। ଏହା ଆମକୁ ସୁସ୍ଥ ରଖିବା ସହିତ ସମାଜକୁ ସୁନ୍ଦର ଓ ଉନ୍ନତ କରିଥାଏ। ସ୍ୱଚ୍ଛ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କର ସହଯୋଗ ଆବଶ୍ୟକ। ଆସନ୍ତୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଅଂଶ କରି ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଢ଼ିବା।

ଭଉଣୀମାନେ ଏହି ସୁନ୍ଦର ଗୀତଟି ଶୁଣିଲା ପରେ ଆସନ୍ତୁ ଆଜିର ଆମର ଏହି କାର୍ଯ୍ୟକ୍ରମରେ ଆମେ ଜାଣି ରଖିବା କୁରକୁରେ ବାଇଗଣ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ। କୁରକୁରେ ବାଇଗଣ ପାଇଁ ଆବଶ୍ୟକ ସାମଗ୍ରୀ ଗୁଡ଼ିକ ହେଲା ଦୁଇଟି ବଡ଼ ଆକାରର କଳା ବାଇଗଣ, ଅଧା ଚାମଚ ହଳଦୀ ଗୁଣ୍ଡ, ଦୁଇଟି ଅଣ୍ଡା, ଏକ ଚାମଚ ଲଙ୍କା ଗୁଣ୍ଡ, ଦୁଇ ଚାମଚ ଚାଉଳ ଗୁଣ୍ଡ, ଏକ ଚାମଚ କର୍ଣ୍ଣଫ୍ଲୋର, ଦୁଇ ଚାମଚ ଅଦା ରସୁଣ ପେଷ୍ଟ, ଦୁଇ ଡେମ୍ଫ ଭୃଷଙ୍ଗ ପତ୍ର, 200 ଗ୍ରାମ ତେଲ ଛାଣିବା ପାଇଁ ଏବଂ ସ୍ୱାଦ ଅନୁଯାୟୀ ଲୁଣ। ପ୍ରଥମେ ବାଇଗଣକୁ ଭଲ ଭାବରେ ଧୋଇ ଗୋଲ ଗୋଲ କାଟି ସାରିବା ପରେ ପୁଣି ଲମ୍ବାରେ 8 ଖଣ୍ଡ କରି କାଟନ୍ତୁ। ଏକ ବଡ଼ ପାତ୍ର ନେଇ ସେଥିରେ 2 ଅଣ୍ଡା ଭାଙ୍ଗନ୍ତୁ। ଚାଉଳ, କର୍ଣ୍ଣଫ୍ଲୋର, ଅଦା ରସୁଣ ପେଷ୍ଟ ମିଶାନ୍ତୁ। ବାଇଗଣ ଖଣ୍ଡଗୁଡ଼ିକୁ ଏଥିରେ ପକାଇ ଲୁଣ ଏବଂ ହଳଦୀ ମିଶାନ୍ତୁ। ମିଶ୍ରଣରେ ଭୃଷଙ୍ଗ ପତ୍ର ଦେଇପାରିବେ। ଗ୍ୟାସରେ କଡ଼େଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହେଲେ ଗୋଳା ହୋଇଥିବା ବାଇଗଣକୁ ଅଳ୍ପ ଅଳ୍ପ କରି ଛାଣନ୍ତୁ। ଛଣା ଚଟୁ ସାହାଯ୍ୟରେ ବାଦାମୀ ହେବା ଯାଏଁ ଉପର ତଳ କରନ୍ତୁ। ବାଦାମୀ ହୋଇଗଲା ପରେ ପ୍ଲେଟ୍କୁ କାଢ଼ି ଟିସ୍ୟୁ ପେପର ସାହାଯ୍ୟରେ ଅଧିକା ତେଲକୁ ବାହାର କଲାପରେ ଗରମ ଗରମ କୁରକୁରେ ବାଇଗଣକୁ ଟମାଟୋ ସସ୍, ଚିଲି ସସ୍ ସହ ଖାଇବାର ମଜା ନିଅନ୍ତୁ। ହଁ ଭଉଣୀମାନେ, ବର୍ତ୍ତମାନ ତ ପ୍ରସ୍ତୁତ ହୋଇଗଲା କୁରକୁରେ ବାଇଗଣ। ଏବେ ଆସନ୍ତୁ ମହିଳାମାନଙ୍କ ପାଇଁ କିଛିଟା ଘରକରଣା କଥା ଜାଣି ରଖିବା। ଯଦି ଆପଣ ରୋଷେଇ ଘରର ତାଜାରେ କିଛି ଜିନିଷ ରଖିଛନ୍ତି ଏବଂ ଏହାକୁ କପବୋର୍ଡ ସିଷ୍ଟମ କରିନାହାନ୍ତି, ତେବେ କାନ୍ଥର ରଙ୍ଗକୁ ମ୍ୟାଚ୍ କରିବା ଭଳି ପରଦାରେ ଢାଙ୍କି ପାରିବେ। ଏହାଦ୍ୱାରା ଜିନିଷଗୁଡ଼ିକ ଶୀଘ୍ର ତେଲ ଚିକିଟା ହେବ ନାହିଁ ଏବଂ ରୋଷେଇ ଘର ସୁନ୍ଦର ଦେଖାଯିବ। ଓକୁ ଡାଲମାରେ ପକାଇବାକୁ ଚାହୁଁଥିଲେ ପ୍ରଥମେ ଏହାକୁ ଭଲ ଭାବେ ସିଝାଇ ଗାଳି ଦିଅନ୍ତୁ।

ତରି କଲେ ଔର କଷାଂଶ ଚାଲିଯିବ ଏବଂ ଡାଲମା ଅଧିକ ଖଟା ମଧ୍ୟ ହେବ ନାହିଁ। ସୁଜି ଓଦା ହୋଇଯାଇଥିଲେ ତାକୁ ଫ୍ୟାନ୍ରେ ଶୁଖାଇ ସେଥିରେ ମଣ୍ଡାପିଠା ପାଇଁ ଜନ୍ତୁଣୀ ପ୍ରସ୍ତୁତ କରିପାରିବେ। ଘରେ ଲଗାଯାଉଥିବା ବିଦ୍ୟୁତ ଡୋର୍ବେଲ୍ ବା କଲିଂ ବେଲ୍ ଇଲେକ୍ଟ୍ରି ଚାଳିତ ନ କରି ବ୍ୟାଟେରୀ ଚାଳିତ ଲଗାଇଲେ ଭଲ। ଏଥିରେ କରେଣ୍ଟ ମାରିବାର ଭୟ ମଧ୍ୟ ନଥାଏ, କିମ୍ବା ବିଦ୍ୟୁତ ଚାଲିଗଲେ ବେଲ୍ ମଧ୍ୟ ବାଜିଥାଏ। ଲୁଣକୁ ଚିନାମାଟିର ପାତ୍ରରେ ରଖିଲେ ଲୁଣ ଅଧିକ ଦିନ ପର୍ଯ୍ୟନ୍ତ ଭଲ ରହିଥାଏ। ହଁ ଭଉଣୀମାନେ, କାର୍ଯ୍ୟକ୍ରମର ଶେଷରେ ଶୁଣୁଥିଲେ ମହିଳାମାନଙ୍କ ପାଇଁ କିଛିଟା ଘରକରଣା କଥା। ବର୍ତ୍ତମାନ ତ ସମୟ ଇସାରା କଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ନାରୀ ମହଲ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା, ପିନ୍ 769042। ରହିଲି, ନମସ୍କାର।

ଆକାଶବାଣୀ ରାଉରକେଲା ଷ୍ଟୁଡିଓ ଘଡ଼ିରେ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ୍। ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଜ୍ୟୋତିଲକ୍ଷ୍ମୀ ମହାରଣା ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଯୁଧିଷ୍ଠିର ମେହେରଙ୍କ ରଚନାରୁ ଏହି ଗୀତଟିଏ।

ଶ୍ରୋତାବନ୍ଧୁ, ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672 8249789672।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ପ୍ରେମନାଥ ବାରିକଙ୍କ କଣ୍ଠରେ ଏହି ସମ୍ବଲପୁରୀ ଗୀତଟି ସୌରାଜ ପ୍ରଧାନଙ୍କ ରଚନାରୁ। ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672, 8249809672। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758, 7008758।

ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। କିଛିକ୍ଷଣ ମଧ୍ୟରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉग इन करें indiapost.gov.in पर।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପାଠ୍ୟପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠିତ, 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ, ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ବାହାର କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱାରୋପ, ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପଭି ନେଇଛନ୍ତି। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରାଯାଇ ପାଠ୍ୟପୁସ୍ତକ ଜନିତ ତ୍ରୁଟି ପାଇଁ କେଉଁ ସମ୍ପୃକ୍ତ ଅଧିକାରୀ ଏବଂ ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ଏବଂ ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

0: ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
1: ଦେଖନ୍ତୁ ବର୍ତ୍ତମାନ ଯୋଉ ବହି ରହିଛି ଆମକୁ ସମୟ ବି ବହୁତ କମ୍ ଥିଲା, ଆମେ କମ୍ ଦିନ ଭିତରେ ଆମେ ବହି ପ୍ରସ୍ତୁତ କରିଛେ, କିଛି ଭୁଲ ହେଇଛି ସ୍ୱୀକାର କରୁଛୁ, ସେ ଭୁଲକୁ ଆଗାମୀ ଦିନରେ ନିଶ୍ଚୟ ତାର ସୁଧାର ହବ। ଏବେ ବି ଯୋଉଠି ଟିକେ କିଛି ଭୁଲ ହେଇଛି, କିଛି କିଛି ଜାଗାରେ ମାଇନର ଭୁଲ ହେଇଛି, ଆଉ କିଛି ଗୋଟେ ଦୁଇଟା କିଛି ବଡ ଭୁଲ ହେଇଛି, ତାକୁ ନିଶ୍ଚୟ ଆମେ ସଂଶୋଧନ କରିକିନା ପିଲାମାନେ ଯେମିତି ଠିକ ଭାବରେ ପଢ଼ିବେ, ଯେତେବେଳେ ଟିଚର ଜାଣିବ ଯେ ଏଇଟା ଭୁଲ ହେଇଛି ସେ ବହିରେ ସେମାନେ ସଂଶୋଧନ କରିକିନା ପଢ଼ିବେ। ପରବର୍ତ୍ତୀ ସମୟରେ ଯୋଉ ବହି ପ୍ରିଣ୍ଟ ହବ ଆମେ ନିଶ୍ଚୟ ସେଥିରେ ପୁରା ଠିକ କେମିତି ରହିବ ସେଥିପାଇଁ କାମ କରିବୁ।
0: ରାଜ୍ୟର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉତ୍କୃଷ୍ଟ ସେବା ଓ ଅନନ୍ୟ ଅନୁଭୂତି ପ୍ରଦାନ କରିବା ଦିଗରେ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏକ ରାଜ୍ୟ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନର ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ପର୍ଯ୍ୟଟନସ୍ଥଳୀର ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ସମ୍ପର୍କରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କାର୍ଯ୍ୟ ଖସଡ଼ା ଉପରେ ଶ୍ରୀମତୀ ପରିଡ଼ା ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଅତି କମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ବାର୍ତ୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଓ ସମ୍ମାନଜନକ ଭାବ ବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ର କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ 12 ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ ବିତରଣ, ଡିଜିଟାଇଜେସନ୍ କାର୍ଯ୍ୟ ଏବଂ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବିଷୟରେ ଉପନିର୍ବାଚନ ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟ ପାଇଁ 13ଟି ବିଧାନସଭା କ୍ଷେତ୍ରର 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ 311 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ଥିବା ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଓଡ଼ିଶା ନ୍ୟାୟିକ ଏକାଡେମୀଠାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସମାଧାନ ସମାରୋହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ପାରସ୍କରିକ ସହମତି ଏବଂ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟସ୍ଥତା ଓ ପାରସ୍କରିକ ସହମତି ମାଧ୍ୟମରେ ବିବାଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାଷ୍ଟ୍ରବ୍ୟାପୀ କାର୍ଯ୍ୟଧାରା ସମାଧାନ ସମାରୋହ ଗତ ଏପ୍ରିଲ୍ ମାସ 21 ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ ସହିତ ସମାରୋହ ସମାପ୍ତ ହେବ। ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବାରୁ ଅନୁକୂଳ ପାଣିପାଗ ଯୋଗୁଁ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶ ଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନବରଙ୍ଗପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପହଞ୍ଚବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିକାଶ ଧାରା ଓଡ଼ିଶା ସାରା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଆଇନ, ସୂଚନା ପ୍ରଯୁକ୍ତିବିଦ୍ୟା, ଅର୍ଥ ଆଦି ବିଭାଗରେ ସରକାରଙ୍କ ସଫଳତା ସମ୍ପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ଏକ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଢେଙ୍କାନାଳଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ସମସ୍ତେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ନୂଆପଡ଼ାଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗଦେଇ ଯୁବପିଢ଼ି ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ସୁବର୍ଣ୍ଣପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ବୈଠକରେ ସମସ୍ତ ଶିଶୁ ଓ ଅଭିଭାବକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 99.85% ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ପାଠ୍ୟ ପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ 3-ଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ପ୍ରେମନାଥ ବାରିକ, ଗୀତ ରଚନା ପରଶୁରାମ ଶତପଥୀ।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ସମୟ ସନ୍ଧ୍ୟା 7ଟା ହେବାକୁ ଯାଉଛି। ଶୁଣିବା ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: आकाशवाणी संबलपुर आंचलिक खबर पढ़ुचन संपा राय जुहार पहला मुख्य खबर नुआ दिल्ली न आइबा शुक्रवार दिन गुटे खास कार्यक्रम थी पीएम वीवीआरवाई योजना अधीन थी पाखापाखी 2400 कोटी टंकार प्रोत्साहन प्रदान करबे प्रधानमंत्री विद्यालय पढ़ा बहती थिबार भूल के तुर्ति सुधरावार के निर्देश देले मुख्यमंत्री खरा छुट्टी उतरु आइबा कालनु खुलबा राज्यर सबु विद्यालय सूचना देले गणशिक्षा मंत्री और शीतल षष्ठी यात्रा लगी गज गजौचे संबलपुर आए झाड़ुआपड़ा मुदीपड़ा सहित भिन्न भिन्न शिव मंदिर न होचे गुआ गुणा यात्रा एथर पूरा खबर प्रधानमंत्री नरेंद्र मोदी आइबा शुक्रवार दिन नुआ दिल्ली न गुटे खास कार्यक्रम थी प्रधानमंत्री विकास भारत रोजगार योजना पीएम वीवीआरवाई अधीन थी पाखापाखी 2400 कोटी टंकार प्रोत्साहन प्रदान करबे नियुक्ति प्रक्रिया के तुर्ति करबार नियुक्तिर अनुष्ठानीकरण के तहकाबार आउ सामाजिक सुरक्षा के विस्तार करबाटा इ योजनार मूल उद्देश्य है। इ योजना जरिए आगनु सारा देश 15 लाख हिताधिकारी उपकृत हो सारिछन। योजना अधीन थी पहला थर लगी कर्मशक्ति के जाउथबार कर्मचारी माने 15,000 टंका तक प्रोत्साहन राशि पाइबार के योग्य हेबे। इन जनई दिया जाय पारे जे इ योजना गला बछर अगस्त 1 तारीख कार्यकारी हेतिला 1,046 कोटी टंका खर्चा थी। ई योजना 2 बछर भितरे 3.5 कोटी नु अधिका नियुक्ति तैयार करबार के लक्ष्य रखिछे जेन थी पाखापाखी 1,92,00,000 युवक पहला थर लगी कर्मशक्ति थी प्रवेश करबे। भुवनेश्वर लोकसेवा भवन न मुख्यमंत्री मोहन चरण माझी अध्यक्षता थी पढ़ा बही थिबार भूल बाबदे गोटे जरूरी बैठक हो जाए विद्यालय मानकर पढ़ा बही थी देखा देथिबार भूल के नेकरी मुख्यमंत्री कड़ा अभिमुख्य ग्रहण करिछन। बैठक थी मुख्यमंत्री भूल सबके तुर्ति सुधरावार सहित दोषींकर विरोध थी कड़ा कार्यानुष्ठान नेबार के निर्देश देछन। इथिर लागि उन्नयन कमिशनरंकर अध्यक्षता ते गुटे 3 जनिया उच्चस्तरीय कमिटी बैठक हो जाए 7 दिन भीतर कमिटी के रिपोर्ट दाखल करबार के निर्देश दिया जाए। कमिटी रो रिपोर्ट आधार थी दोषी अधिकारी आउ संस्था विरोध थी कार्यानुष्ठान नियाजिबा आभासी जरिए हेतिबार बैठक थी विद्यालय गणशिक्षा मंत्री नित्यानंद गंड मुख्य शासन सचिव अनुगर्ग आउ भिन्न भिन्न विभाग वरिष्ठ अधिकारी माने उपस्थित थिले। प्रधानमंत्री नरेंद्र मोदींकर गुटे राज्य गुटे विश्वस्तरीय पर्यटन स्थली योजना अधीन थी ओडिशा न विश्वस्तरीय पर्यटन स्थली विकास बाबदे भुवनेश्वर लोकसेवा भवन न राज्यस्तरीय कर्मशाला हो जाए। उपमुख्यमंत्री आ पर्यटन मंत्री कर्मशाला थी अध्यक्षता करी पर्यटन ओडिशार अर्थनैतिक अभिवृद्धि रोजगार सृष्टि आउ आंचलिक समृद्धि गुटे प्रमुख माध्यम हेबा राज्यर पर्यटन स्थली मान को विश्वस्तरीय भित्तिभूमि उत्कृष्ट हेबा आउ अनन्य अनुभूति सहित अंतर्जातीय स्तर थी प्रतियोगितामूलक करबार के सबु विभाग मिशन मोड थी काम करबार के श्रीमती परिडा निर्देश दैछन। कर्मशाला थी 2टा प्रस्तावित जगह हीराकुद आउ पुरी कोणार्क बाबदे उपस्थापन करा जायथिला। हीराकुद के इको टूरिज्म जल आउ साहसिक पर्यटन स्थली भावे विकास करबार लागि योजना रहिछे बोली बैठक नु जना पड़िछे। नीट परीक्षार्थीक लागि राज्य सरकारक तरफ महालिया बस सेवार व्यवस्था करा जायछे। ओएसआरटीसी मुख्यमंत्री बस सेवा आउ आम बस जरिए मुखिया रेल स्टेशन आउ बस स्टैंड रु छात्र छात्री माने परीक्षा केन्द्र तक ई सेवा पाई पारबे। परीक्षा शेष हेबार उतरु फिरबार लागि सबु परीक्षार्थी मानकु महालिया बस सेवा जुगै दिया जिबा। राज्यर 132टा केन्द्र न परीक्षा दौथिबार सबु परीक्षार्थी सरकारंकर तरफ परिचालित बस आउ भिन्न भिन्न शिक्षानुष्ठान बस थी एडमिट कार्ड देखेकरी ई सुविधा पाइपारे। ई सेवा बाबदे परीक्षार्थी मानकर न सूचना पहुँचाबार लगे संपृक्त आरटीओ मानकु सूचना दिया जाइछि। ओडिशा माध्यमिक शिक्षा परिषद परिचालित ई बछर ओटीईटी परीक्षा लगे आस्थानु एडमिट कार्ड वेबसाइट थी मिलुछे www.bscodisha.nic.in आउ www.bscexams.org नु परीक्षार्थी माने एडमिट कार्ड डाउनलोड करि परबे। परीक्षा बाबदे केनसी प्रकार रो असुविधा हेले से माने कंट्रोल रूम के फोन करिकरी सहाज पाई परबे। इथिर लागि परिषद तरफ खुला जाइथि पार कंट्रोल रूम फोन नंबर 0671241059 आउ 8093233544 थी जोगाजोग करी पारबे बोली बोर्ड सभापति श्रीकांत तराई सूचना दीछन। ओटीईटी परीक्षा आइबा 28 तारीख दिन हेबा। ରାଜ୍ୟର 311ଟା କେନ୍ଦ୍ରର 97,191 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟା ଖେପେ ଏହି ପରୀକ୍ଷା ହେବା। ପହିଲା ଖେପ ପରୀକ୍ଷା ସକାଳର 9:30 ବଜେ ତକ ଆଉ ଦୁଇ ନମ୍ବର ଖେପ ଉପରବେଳା 2:30 ବଜେ ତକ ହେବା ବୋଲି ବୋର୍ଡ ତରଫରୁ କୁହାଯାଇଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଥି ସବୁ ଉଠା ଦୋକାନୀମାନଙ୍କର ଷ୍ଟାମ୍ପ ଶୁଳ୍କ ପୂରାପୂରି ଛାଡ଼ କରିଛନ୍। ତିନିଟା ଋଣ ଖେପ ଥି ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକେ ଛାଡ଼ ଲାଗି ଭାରତୀୟ ଷ୍ଟାମ୍ପ ଆଇନ ଆଉ 1899 ଧାରା 9(1)(ଖ) ଅନୁସାରେ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଖରା ଛୁଟି ଉତରୁ ଆଇବା କାଲିନୁ ବିଦ୍ୟାଳୟ ଖୋଲିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ରାଇଜେ ମୌସୁମୀ ପହଞ୍ଚିଥିବାରୁ ପାଗ ଆଘଠାନୁ ଥଣ୍ଡା ରହିଛେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଖରାର ପ୍ରକୋପ କମି ନାଇଥିବାର ପରିସ୍ଥିତିକେ ନଜରଥି ରଖିକରି ସରକାର ତାର ଉତ୍ତରର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଜବର ଖରାକେ ନଜରଥି ରଖିକରି ସୁବର୍ଣ୍ଣପୁର ଜିଲ୍ଲାନ ଆଇବା ଶନିବାର ତକ ସବୁ ସ୍କୁଲ ଆଉ କଲେଜର ଛୁଟି ସମୟକେ ବଢ଼ାଯାଇଛି। ଇତାର ସହିତ ସବୁ ଅଙ୍ଗନବାଡ଼ି କେନ୍ଦ୍ରକେ ଭିଲ୍ ବନ୍ଦ ରଖାଯିବା ବୋଲି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛି। ଆଜି ରାତି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବାଙ୍କର ସହିତ ସହରର ଅଲଗା ଅଲଗା ଶିବ ମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ଗୁଆଗୁଣ୍ଡା ଯାତ୍ରା ହେବା। ଇ ବାବଦେ ଗଣମାଧ୍ୟମ ସଂଯୋଜକ ସୁଦୀପ୍ତ ପଣ୍ଡା କହିଛନ୍।
1: ଆମର ପଡ଼ାନୁ ହନୁମାନ ଯାଏସନ୍, ସବୁ ପାର୍ଶ୍ୱ ଦେବୀ ଯେଦିନ ଆମର ସେମାନଙ୍କର ମନ୍ଦିର ନିଉତା ଦେବା ଲାଗି ଯାଏସନ୍। ବାବା ଜାଗେଶ୍ୱର ଆଉ ମା ପାର୍ବତୀଙ୍କର ଏଡ଼େ ବଡ ବିହାଘରଟେ ହେବା, ବୋଲେ ତାଙ୍କର ବିହାଘର ସବୁ ଦେବ ଦେବତା ଆସିବେ, ସେଥିଲାଗି ନିଉତା ଦେବାର ଲାଗି ହନୁମାନ ଜାଗେଶ୍ୱର ବାବାର ତରଫରୁ ଯାଏସନ୍ ସମକୁ ନିଉତା ଦେବା। ଶୋଭାଯାତ୍ରା ସନ୍ଧ୍ୟା 7 ଆରମ୍ଭ ହେଇଯିବା।
0: ଆଇବା କାଲି ରାତି ସବୁ ଶିବ ମନ୍ଦିରର ଦେବଦେବ ମହାଦେବ ବରାତି ବାହାରିବେ। ବ୍ରାହ୍ମ ମୁହୂର୍ତ୍ତନ କନ୍ୟା ମାତା ପିତାଙ୍କର ଜାଗାଥି ଦେବଦେବ ମହାଦେବ ଆଉ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ରୀତିନ ବାହାଘର ହେବା। ପରଦିନ ଅଧରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି ତାର ଆର ଦିନ ଉପରବେଳା ଦେବଦମ୍ପତି ନିଜର ନିଜର ମନ୍ଦିରକେ ଫିରିବେ। ଶୀତଳଷଷ୍ଠୀ ଯାତ୍ରା ଲାଗି ଆଇବା ଶନିବାର ଦିନ ସହରର ସବୁ ସରକାରୀ କାର୍ଯ୍ୟାଳୟନ ଛୁଟି ଘୋଷଣା କରାଯାଇଛି। ଇତାର ସହିତ ସମ୍ବଲପୁର ଉପଖଣ୍ଡର ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ଛୁଟି ଘୋଷଣା କରାଯାଇଥିବାର ବାବଦ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ସେବା, ସଂଗ୍ରାମ, ସଂସ୍କାର ଆଉ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର 9 ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ସୁଆଣ୍ଡୋ ଗାଁ ଜନ୍ମ ହୋଇଥିଲେ। ମାନବ ସେବାକେ ମାଧବ ସେବା ନୀତି କରିଥିବାର ଗୋପବନ୍ଧୁ କର୍ମକେ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାର, ଦାର୍ଶନିକ, ଲେଖକ ଆଉ ରାଜନେତା ଭାବେ ଉତ୍କଳମଣି ଗୋପବନ୍ଧୁ ଆଜିର ଦିନେ ଦେହତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଓଡ଼ିଶାର ସେବା, ଶିକ୍ଷା ଆଉ ମାନବତା ଲାଗି ତାଙ୍କର ଅବଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା। ଝାରସୁଗୁଡ଼ା ଜିଲ୍ଲାର ଆଜି ମହିଳା ଆଉ ଶିଶୁ ବିକାଶ ବିଭାଗ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କର ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ନାବାଳକ ଅପରାଧ, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ହେଉଥିବା ଚୋରି ଘଟଣା ଉପରେ ତୁର୍ତ୍ତି କାର୍ଯ୍ୟାନୁଷ୍ଠାନ ନେବାର୍କେ ଶ୍ରୀମତୀ ଦର୍ଶୱାଲ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଖାଲି ପଦବୀ ପୂରଣ, ନିଶାମୁକ୍ତ ଜିଲ୍ଲା ଅଭିଯାନ ଆଉ ସାଇବର ସଚେତନତା ଉପରେ ଜୋର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆଜି ସୋନପୁର ବ୍ଲକ ମିଶନ ଶକ୍ତି ଗୃହନ ମା ବାପା ନାଇଥିବାର ଛୁଆମାନଙ୍କ ଲାଗି ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ ପରାମର୍ଶ ଶିବିର ହୋଇଯାଇଛି। ଶିବିରଥି 756 ଜଣ ଶିଶୁ ଆଉ ମହିଳା ଯୋଗ ଦେଇଥିଲେ। ତଥ୍ୟମାନଙ୍କର ତର୍ଜମା ଉତରୁ ସବୁ ଯୋଗ୍ୟ ଛୁଆମାନଙ୍କୁ ସରକାରୀ ଯୋଜନାଥି ସାମିଲ କରାଯିବା ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲ ବୈଶାଖୀର ବେଲେ ଆଇବା 24 ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ସମ୍ବଲପୁର ଆଉ ଝାରସୁଗୁଡ଼ା ଜିଲ୍ଲାର ଇ ସମୟ ଭିତରେ ଜବର ଖରା ହେବା ବୋଲି ଆକଳନ କରାଯାଇଛି। ଶେଷ ମୁଖିଆ ଖବର ଫେରିଘାଏ ନୂଆଦିଲ୍ଲୀନ ଆଇବା ଶୁକ୍ରବାର ଦିନ ଗୋଟିଏ ଖାସ କାର୍ଯ୍ୟକ୍ରମ ଥି PMVBRY ଯୋଜନା ଅଧୀନତି ପାଖାପାଖି 2,400 ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପଢ଼ା ବହିଥି ଥିବାର ଭୁଲ୍କେ ତୁର୍ତ୍ତି ସୁଧରାବାରକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖରା ଛୁଟି ଉତରୁ ଆଇବା କାଲିନୁ ଖୋଲିବା ରାଜ୍ୟର ସବୁ ବିଦ୍ୟାଳୟ। सूचना देले गणशिक्षा मंत्री। आउर शीतल षष्ठी यात्रा लागि गजगजौछि संबलपुर। आजर आंचलिक खबर इन शेष है, जुहार।

0: आकाशवाणी संवाद पढ़ुंट उदयनाथ स्वाई मुख्य संवाद विकासशील देशगुड़ी अर्थनैतिक स्थिरता प्रदान करुवा व्यवस्था विकसित करने अंतर्जातीय आर्थिक अनुष्ठानगुड़िकर आवश्यकता ने प्रधानमंत्री गुरुत्वारोप फ्रांसर एभियान रे जी सेभेन सम्मिलनी अवसर में एक गुरुत्वपूर्ण कार्यकारी अधिवेशन को कले संबोधन साइबर अपराधी मुकाबिला कठोरतार सह उचित कहले सुप्रीमकोर्ट प्रधानमंत्री विकसित भारत रोजगार योजना अधीन आसंता शुक्रवार 2400 कोटी टंकार प्रोत्साहन राशि प्रदान करेंगे प्रधानमंत्री गुजरात एवं उत्तर प्रदेश में पृथक पृथक दुर्घटन 12 जन मृत्यु एवं आईसीसी महिला टी20 विश्वकप क्रिकेट प्रतियोगिता रे टॉस जीती भारत को बैटिंग आमंत्रण कला नेदरलैंड्स प्रधानमंत्री नरेंद्र मोदी आज फ्रांस रो एभियन ठारे चलीथिबा जी सेभेन सम्मेलन रे समस्तंग कल्याण पाई संतुलित समावेशी एवं स्थायी अर्थनैतिक अभिवृद्धि को प्रोत्साहन शीर्षक एक गुरुत्वपूर्ण कार्यकारी अधिवेशन को संबोधित करिसंते निज संबोधन रे प्रधानमंत्री विकासशील देशगुडी को अर्थनैतिक स्थिरता प्रदान करथिबा व्यवस्था विकसित करिया पाई अंतर्जातीय आर्थिक अनुष्ठानगुडीकर आवश्यकता उपरे गुरुत्वारोप करिसंते से आफ्रिका लैटिन अमेरिका एवं प्रशांत महासागरीय द्वीपपुंज देशगुड़ी जोड़ुथिबा संजोगीकरण प्रकल्पगुड़िकर प्रस्ताव देइछंती एथिसह प्रधानमंत्री संजोगीकरण एवं वाणिज्य को त्वरान्वित करिया पई अंतर्जातीय संगठन सहभागिता इम्पैक्ट गठनर परामर्श देइछंती जेउथिरे जी सेभेन रो पुंजी भारतर प्रतिभा एवं ग्लोबल साउथर मालिकाना को एकत्र करा जाई पारिबो प्रकृत अभिवृद्धि ही समावेशी एवं जनकल्याणकारी बोली कहिबा सह प्रधानमंत्री सबका साथ सबका विकास सबका प्रयास आधारित भारतर विकास कहानी संपर्क उल्लेख करथिले एही उच्चस्तरीय अधिवेशन रे जी सेभेन सदस्य देश अंशीदार देश एवं अंतर्जातीय मुद्रा पांठि आईएमएफ और ओईसीडी रो प्रमुख प्रतिनिधि माने जोग देथिले श्री मोदी कृत्रिम बुद्धिमत्ता एआई रो सुरक्षित द्रुत एवं प्रभावशाली व्यवहार निश्चित करिबा उपरे आधारित एक कार्यकारी मध्याह्न भोजन रे मध्य अंश ग्रहण करथिले डिजिटल नवसृजन रो भविष्यत विषय रे आलोचना करिया पई एही बैठक रे जी सेभेन सदस्य देश सहयोगी देश एवं अग्रणी एआई कंपनी गुडिकर मुख्य कार्यनिर्वाही अधिकारी माने एकत्रित होइथिले एभियान रे जी सेभेन सम्मेलन अवसर रे प्रधानमंत्री नरेंद्र मोदी एवं जर्मनी चांसलर फ्रेडरिच मर्च आज पश्चिम एशिया रो स्थिति एवं रूस यूक्रेन संघर्ष समेत पारस्परिक स्वार्थ संबलित आंचलिक और वैश्विक स्थिति उपरे मत विनिमय करिसंते प्रधानमंत्री एही सम्मेलन अवसर रे यूरोपीय कमिशन अध्यक्ष उर्सुला वन डर लेन एवं यूरोपीय परिषदर अध्यक्ष आंटोनियो कोस्टांक सह मध्य एक द्विपाक्षिक बैठक करिसंते आउ किछि समय परे प्रधानमंत्री नरेंद्र मोदी एवं अमेरिका राष्ट्रपति डोनाल्ड ट्रंप के मध्य बहु प्रतीक्षित द्विपाक्षिक बैठक अनुष्ठित होबार कार्यसूची रही 2025 फेब्रुआरी वाशिंगटन डीसी ठारे उभय नेतांक मध्यरे प्रथम बैठक होइतिला आजर आलोचना रे उभय नेता एकाधिक क्षेत्र रे द्विपाक्षिक सहयोग को सुदृढ़ करबा ने व्यापक आलोचना करबा सह पारस्परिक स्वार्थ संबलित जटिल आंचलिक एवं वैश्विक प्रसंग गुडी को उपरे विचार विमर्श करिवार आशा करा जाउछि सुप्रीमकोर्ट साइबर अपराधी मानक पारासाइट्स बा परजीवी बोली अभिहित करिसंते जेउ माने निरीह निवेशक मानक प्रतारित करुसंते सुप्रीमकोर्ट कहिसंते साइबर अपराधी मानकर कठोरतार सह मुकाबला करा जिबा उचित प्रधान विचारपति जस्टिस सूर्यकांत एवं विचारपति जस्टिस भी मोहनांकु नै गठित खंडपीठ विभिन्न राज्यरे रुजु होइतिबा एफआईआर गुडीकु एकत्र करिबा संक्रांत अनुरोध को नै होइतिबा एक आवेदनर शुणाणी समय रे एही मंतव्य देइछंती साइबर अपराधर शिकार होइतिबा व्यक्ति माने समग्र देशरे रहिछंती एवं एभली अपराधी मानको जेल भितर रखिबा समाज रो स्वार्थ पई जरूरी बोली सुप्रीम कोर्ट कहिछंती खंडपीठ एही आवेदन को ग्रहण करिबा को मना करिबा सह आवेदनकारी को तांको राज्यर उच्च न्यायालय रे आवेदन करिबा को परामर्श देइछंती ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନା ଅନ୍ତର୍ଗତ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପିଛା ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇପାରିବେ, ଯାହା ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ବିନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରିବ କ୍ଷେତ୍ରରେ ଏହି ଯୋଜନାର ଭୂମିକା ରହିଛି। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାମାନେ 4 ବର୍ଷ ପାଇଁ ଏହି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରର ନିଯୁକ୍ତିଦାତାମାନେ 2 ବର୍ଷ ପାଇଁ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉଲ୍ଲେଖ କରିଛି, ଏହି ଯୋଜନା ନିଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ଭାରତର ଅର୍ଥନୈତିକ ପ୍ରଗତିର ଲାଭ ଯେପରି ଦେଶର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ତଥା ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ରୂପାନ୍ତରିତ ହୋଇପାରିବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଗତବର୍ଷ ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟବରାଦ ରହିଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶକୁ 5 ଦିନିଆ ଗସ୍ତରେ ଯିବେ। ଇନ୍ଦୋରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେତୁଲ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ଆନେମିଆ ବା ରକ୍ତହୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ 20 ତାରିଖରେ ରାଷ୍ଟ୍ରପତି ପୁଣି ମଧ୍ୟପ୍ରଦେଶ ଫେରିବା ସହ ସନ୍ଧ୍ୟାରେ ଜବଲପୁରରେ ପହଞ୍ଚବେ। ଜୁନ୍ 21 ତାରିଖରେ ରାଷ୍ଟ୍ରପତି ମୁର୍ମୁ ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ ଏବଂ ଜୁନ୍ 22 ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେତୁଲ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଜରାଟର ଭଦୋଦରାଠାରେ ଏକ ଟ୍ରକ୍ ଏବଂ ବେସରକାରୀ ବସ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଜଣେ 9 ବର୍ଷର ଶିଶୁ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 27 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦୋଦରାର SSG ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଂଶବାଡ଼ାରୁ ସୁରଟ ଯାଉଥିବା ଏକ ବସ୍ କୋଟାମ୍ବି ଷ୍ଟାଡିୟମ୍ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ SDRF, NDRF, ପୁଲିସ୍ ଏବଂ ଭଦୋଦରା ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। 24 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ 5ଟି ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଉତ୍ତରପ୍ରଦେଶର ବଦାମୀ ଜିଲ୍ଲାର ଉଝାନୀ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଇ ରିକ୍ସା ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇଛନ୍ତି। ବଦାମୀ ଜିଲ୍ଲାପାଳ ଅବନୀଶ ରାୟ ଆକାଶବାଣୀକୁ କହିଛନ୍ତି, ଏକ ପରିବାରର 9 ଜଣ ମହିଳା ବିବାହ ଉତ୍ସବ ପାଇଁ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବଦାମୀରେ ଘଟିଥିବା ପୃଥକ୍ ପୃଥକ୍ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟର ବଦୋଦରାରେ ଘଟିଥିବା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡ୍ସ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ହେଡ୍ଇଂଲର ଲିଡ୍ସଠାରେ ଖେଳାଯାଉଥିବା ଗ୍ରୁପ୍ ଏର ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2.1 ଓଭରରେ କୌଣସି ୱିକେଟ୍ ନ ହରାଇ 24 ରନ୍ ସଂଗ୍ରହ କରିଥିଲା। ଫିଫା ବିଶ୍ୱକପ୍ରେ ଆଜି ଆମେରିକାର ହ୍ୟୁଷ୍ଟନ୍ଠାରେ ଗ୍ରୁପ୍ କେର ଏକ ମୁକାବିଲାରେ ପର୍ତ୍ତୁଗାଲ ଓ ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ଆଜି ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରିଆ 3-1 ଗୋଲରେ ଜୋର୍ଡାନ୍କୁ ପରାସ୍ତ କରି 36 ବର୍ଷ ମଧ୍ୟରେ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ମଧ୍ୟ ଆଲଜେରିଆ ବିପକ୍ଷରେ 3-0 ଗୋଲରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଲିଓନେଲ୍ ମେସି ଏକ ହ୍ୟାଟ୍ରିକ୍ ଅର୍ଜନ କରି ନିଜର 14, 15 ଏବଂ 16ତମ ବିଶ୍ୱକପ୍ ଗୋଲ୍ ସ୍କୋର୍ କରିବା ବିକାଶ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା ଶୁଣିବା ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ପ୍ରେମନାଥ ବାରିକ, ଗୀତ ରଚନା ଯୁଧିଷ୍ଠିର ମେହେର।

0: ଶ୍ରୋତାବନ୍ଧୁ ଶୁଣିଲେ ସମ୍ବଲପୁରୀ ଗୀତ, ଆକାଶବାଣୀ ରାଉରକେଲା। ଆପଣମାନେ ଏହି କାର୍ଯ୍ୟକ୍ରମଗୁଡ଼ିକ ଶୁଣୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ଆସନ୍ତୁ ଶୁଣିବା କ୍ଷେତଖମାର କାର୍ଯ୍ୟକ୍ରମ, ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୁନିତା ସିଂ, ସହଯୋଗିତା ରବୀନ୍ଦ୍ର କିଷାନ। ତା ପୂର୍ବରୁ ଏହି ବିଜ୍ଞାପନ ବିରତି।
1: सादरी और उराव भजन के स्टेज प्रोग्राम उकरे साथ उराव शादी प्रोसेशन और नेक बजा लगिन कांटेक्ट करो जेडीएम बैंड यानी कि जय धरम मोनको बैंड के। कांटेक्ट नंबर 7735473207। हजूर हाँ 7735473207 में।
2: क्यों श्याम भाई आज ये खुशी किया, ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
3: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରୀ ଭାଇ।
4: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

0: ଏ ଗୁରୁବାରୀ ବହେନ୍,
1: ହଇ ଶୁକ୍ରୁ ଦାଦା, ଜୁହାର ଜୁହାର।
0: ହଇଗା ଜୁହାର।
1: ଆଉ ଆମର ଚାଷୀ ଭାଇ ବହିନ ମାନକେ ବି
0: ଜୁହାର।
1: ଆଉ ସ୍ୱାଗତ ଆମର ଖେତ ଖମାର କାର୍ଯ୍ୟକ୍ରମ ଥି।
0: ହଇ ଗୁରୁବାରୀ, ହଇ ବୋଲେ ଗୁରୁବାରୀ।
1: ହଇ ଦାଦା,
0: ଦେଖ ଚାଷ ବାସର ଆରମ୍ଭ ତ ହେଇଗଲାନ ଧୀରେ ଧୀରେ। ହେଲେ ବର୍ଷା ପାଇଁ କେନ୍ ହିସାବରେ ହେବା କି ନି ହେବା ତାର କିଛି ଠିକ୍ ନା ଜଣା ନିହା ପଡ଼େ।
1: ହଇ ଦାଦା,
0: ହେଲେ ଆମେ ଜାଣିଥିସୁ କି ଆମର ମୌସୁମୀ ଛୁଇଁ ଆସୁଛେ ବାଗିର ଲାଗ୍ସି, ଆଉ ସବୁଦିନ ତ ଟିକେ ଟିକେ ଚିପିର ଚିପିର ବର୍ଷା ହେଉଛେ ନ।
1: ଆଉ ଯେନ୍ ଆଡ଼େ ହଉଛେ ପଇଲେ ଇ ଯେନ୍ କାଳ ବୈଶାଖୀ ଯେନ୍ ନି ମାଡ଼ି ଆସୁଛି, ଗଜ ଘର ଇଲେକ୍ଟ୍ରିକ ଖମ୍ବା ସବୁ ଭଙ୍ଗେ ରୁଜେ ଦଉଛେ ନ।
0: ହଇଗା, ହେଲେ ଆଗର ବାଗିରାରୁ ଏନ୍ତା ବର୍ଷା ନି ହେବାର, ଯେନ୍ ବି ବର୍ଷା ହଉଛେ ନି ଇ ଡର ଡର ନା ହାୱା ପାଣି ମାନେ ହେଉଛେ,
1: ଆଉ ବିଜୁଳି ଘଡ଼ଘଡ଼ି ତାର ସାଙ୍ଗେ ନି କାଇଁ।
0: ହଇ ହଇ, ଆରୁ ଦେଖୁଛ ଇଟା ଆମର ପରିବେଶ ନିହାତି ଖରାପ ହେଇଗଲାନ। ଦେଖୁଛ ଅନ୍ୟ ଦେଶ ମାନକେ ଯୁଦ୍ଧ ମାନେ ହେଉଛେ ସିଆଡ଼େ, ଆରୁ ଇତାର ଦ୍ୱାରା ଆମର ପାଣିପାଗ ଯେନ୍ଟା ଅଛେ ଖରାପ ହେଉଛେ।
1: ହଇ ଦାଦା,
0: ଆରୁ ଇତାର ଯେନ୍ କରାମତି ଯେନ୍ଟା ହେଉଛେ ନି ସେଟା ଆମର ପରିବେଶ ଉପରେ ପ୍ରଭାବ ପକଉଛେ।
1: ହଇ ହଇ,
0: ଇତା ଲାଗି ଆମର ଉଦୁବୁତିଆ କେତେବେଳେ ସୁନାମି ଆସୁଛେ ତ, ଆରୁ କେତେବେଳେ ଲଘୁଚାପ ହେଇଯାଉଛେ। ଆରୁ ଦେଖ୍ବ ଏନ୍ତା କି ଆମର ଯେନ୍ ମୋବାଇଲ ମାନକେ ଯେନ୍ ଆସୁଛେ, ୟୁଟ୍ୟୁବ ମାନକେ ଭିଡ଼ିଓ ମାନେ ଯେନ୍ ଆସୁଛେ କି ଦେଶ ଦୁନିଆ କି ଗାଁ ଘର ଏନ୍ତା ପୁରା ଭାସି ଭାସି ଯାଉଛେ ପାନିରେ ବୁଡ଼ିକିରି ନେଇ କାଏଁ।
1: ହଇ ଦାଦା,
0: ଯେନ୍ତାକି ଗାଡ଼ି ଘୋଡ଼ା ମାନେ ପୁରା ଖେଲନା ଭାସିକିରି ଗଲା ବାଗିର ଦିଶୁଛେ।
1: ହଇ ଦାଦା, ବେଲେ ଦାଦା,
0: ହଁ ହଁ,
1: ଇ ସବୁ ତ ଆମର କରାମତି ଲାଗି ହିଁ ହଉଛେ।
0: ହଇ, ଆମେ ଯେନ୍ତା ଆମେ ଆମର ପୃଥିବୀର ବ୍ୟବହାର କରିଛୁଁ କି ଆମର ପରିବେଶକେ ଯେନ୍ତା ବ୍ୟବହାର କରୁଛୁଁ ବୋଲେ ସେ ହିସାବରେ ତାର ଫଲଟା ଆମକେ ଦେଉଛେ ବାଗିର କଥା ହେ।
1: ହଇ
0: ବୋଲେ ଇନେ ଧ୍ୟାନ ଦେବାର ଅଛେ କି ଆମର ମାଇଟ୍ ମା କେନ୍ତା ଭଲ ରହିବା, ପରିବେଶ ଭଲ ରହିବା, ଆରୁ ପାନ୍ ପବନ ଭଲ ରହିବା ବୋଇଲେ ଆମେ ସବୁକିଛି ଭଲ ରଖିପାର୍ମା, ଆରୁ ସବୁଟା ଆମର ପୃଥିବୀ ନେ ଭଲ ହେଇପାର୍ବାନ।
1: ହଇ ଦାଦା, ବେଲେ ସେଥିର୍ଲାଗି ଆମ୍କେ ସମସ୍ତଙ୍କେ ସଜାଗ ହେବାର୍ ଲାଗି ପଡ଼୍ବା, ଆଉ ଭରପୁର ମାତ୍ରାରେ ଗଛ ଲଗାବାର୍ ଲାଗି ପଡ଼୍ବା ନି କାଏଁ।
0: ହଇ ହଇ,
1: ଆଉ ଯଦି ଆମେ ଏନ୍ତା ଗଛ ଲଗାମା ସମସ୍ତେ ବେଲେ ଆମର ଯେନ୍ ଜମିଟା ବଞ୍ଜର ହେବାରୁ ବଞ୍ଚିଯିବା।
0: ଆର ଦେଖୁଛ ଆମର ଯେନ୍ ସମୟ ସମୟ ଅନୁସାରେ ଯେନ୍ତାକି ଇହାଦେ ଯେନ୍ତା ଲୋକବାକ ମାନେ ଆଗରୁ ଗୋଟେ କଥା ମାନକେ ଫେଲଉଛନ୍ ଯେ ଏଇ ବର୍ଷ ମରୁଡ଼ି ହେଇପାରେ, ମରୁଡ଼ି ହେବାର ସମ୍ଭାବନା ଅଛେ ବୋଲେ ଆମକେ ଗୋଟେ ଡର ନେଇ ରହୁଛେ କାଇଁ। ସେଠି ଆମେ ଚାଷବାସ କର୍ମା, ଏତେ ଖର୍ଚ୍ଚା ବର୍ଚ୍ଚା କର୍ମା, ହେଲେ ଲାଭଟା ବାହାରବା କି ନିଭାରବା କି ବର୍ଷା କେନ୍ ହିସାବରେ ହେବା ଜଣା ବି ପଡ଼୍ବାନି ବୋଲେ ଆମକେ ନିହାତି ଜରୁରୀ ହେ କି ଆମେ କେନ୍ତା ଧ୍ୟାନ ଦେବାର କଥା କି ଆମର ପାନ୍ ପବନ ଭଲ ରହିବା କି ଆମର ପର୍ଯ୍ୟାବରଣଟା ଭଲ ରହିବା ନି କାଏଁ।
1: ହଇ ଦାଦା, ହେଲେ ଦାଦା,
0: ହଁ ହଁ,
1: ଆମେ ତ ଚାଷୀ ଲୋକ, ଚାଷ ନି କଲେ ଆମର ପେଟକେ କେନ୍ତା ପୁଷ୍ମା।
0: ହଇ ହଇ,
1: ବେଲେ ଯାହା ଝଡ଼ ତୋଫାନ ଆସୁ କି ବର୍ଷା ହଉ କି ମରୁଡ଼ି ଆସୁଛେ କହିଲେ ବି ଆମକେ ଚାଷ କରିକଛେ।
0: ନିହାତି ନିହାତି, ଇଟା ତ ଆଏଗା, ଆରୁ ଇଚାର କରବାର ଦ୍ୱାରା କାଁ ହଉଛେ କି ଆମର ଦେହ ପାଇଁ ତ ଭଲ ରହୁଛେ ରହୁଛେ, ଆର ଯେନ୍ଟା ବି ହଉ ଆମର ତ ସୁବିଧା ଅଛେ ଆକ୍ତୁରାନ କି ଆମେ ଯଦି ଏ ବୀମା ମାନକେ କରିଥିମା ବୋଲେ ତାର ଲାଭ ଉଠେଇ ପାରସୁ ଆମେ ଇନେ।
1: ହଇ ଦାଦା,
0: ଆର ଏନ୍ତା ଯଦି ଧ୍ୟାନ ଦେମା ବୋଇଲେ ଆମର କିଷାନ କଲ୍ୟାଣ ଭାଗ ଦୁଇ ଯେନ୍ଟା ଅଛେ ଇନେ ପହିଲା କିନ୍ ଆମର ପଡ଼ୁଛେ ଯେ ଆମର ଚାଷୀମାନଙ୍କର ହିତ ଲାଗି,
1: ହଇ
0: ମାନେ ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା,
1: ଚାଷରେ କିଛି କ୍ଷତି ହଉ କି ବନ୍ୟଜୀବଜନ୍ତୁ ସେ ଚାଷମାନଙ୍କେ ନଷ୍ଟ କରିଦଉନ୍।
0: ହଇ ହଇ,
1: ଯଦି ଏନ୍ତା ହେଉଛେ ବୋଇଲେ ସେନୁ ତ ଆମକେ ତାର ଭରପାଇଟା ମିଳିଯିବା।
0: ନିହାତି ନିହାତି, ଆରୁ ଦେଖ୍ବ କି ଧ୍ୟାନ କର୍ବ ଆମର ଯେନ୍ MSP କଥା, MSP ଦ୍ୱାରା ଆମର ଯେନ୍ ଚାଷବାସ କରୁଛୁ ଧାନ ଗହମ ବାଜରା ସୋରିଷ ଯେତେ ବି ଆମର ଯେନ୍ ଅଛେ ଶସ୍ୟମାନେ,
1: ହଇ
0: ଯାହା ବି ଆମେ ଉତ୍ପାଦନ କରୁଛୁଁ ବୋଲେ ତାର ବିକ୍ରି ବଟା କର୍ବାର୍ ଲାଗି ଆମ୍କେ ସହଜ ହେଇଥିସି ନ।
1: ହଇ ଦାଦା,
0: ଆରୁ ଆଗ ତୁଳନା ଆମେ ଜାଣି ପକେଇଥିସୁ କି ଆମ୍କେ କେତେ ଫାଇଦା ହେବା, କେତେ ଲାଭ ପାଇପାର୍ମା,
1: ହଇ ହଇ,
0: କେତେ ଆମେ ଆୟ କରିପାର୍ମା ଇ ବଛର ଆମର ଅମଲ କରଲା ଜିନିଷକେ ଦେଖିଥିଲେ ଆମେ ଜାଣି ପକଉଛେ ଏଠି।
1: ହଇ ଦାଦା,
0: ଆରୁ ଇତାର ଦ୍ୱାରା ଆମର କାଁ ବଜାରର ଉତ୍ତର ଚଢ଼ାଉ ଯେନ୍ଟା ହେଉଛେ, ଯେନ୍ଟା ମନ ଭିତରେ ଡର ରହୁଛେ,
1: ହଇ ହଇ,
0: ସେନୁ ଆମେ ପୁରାପୁରି ମୁକ୍ତି ହେଇଯାଉଛୁ।
1: ହଇ ଦାଦା,
0: ଆରୁ ଯେତେ ଯାହା ହେଲେ ବି ଆମେ ଯେନ୍ ଚାଷବାସ କରୁଛୁ ଏ ରାସାୟନିକ ସାର ମାନକେ ଯେନ୍ ଲଗଉଥିଲା ସେଟା ବି ଆମେ ଧୀରେ ଧୀରେ ହାଲକା କରିଦେଲାନ, କମେଇ ଦେଲାନ ନି କାଏଁ।
1: ହଇ,
0: ଇତାର ଦ୍ୱାରା ଆମର ଯେନ୍ ପର୍ଯ୍ୟାବରଣ ବି ଭଲ ରହିବା, ଆମର କ୍ଷେତ ଖଲିଆନ ଭଲ ରହିବା, ଆରୁ ଆମେ ଯେନ୍ତା ଚିନ୍ତା କରୁଛୁ କି ଆମର କ୍ଷେତ ବଚାଓ ଅଭିଯାନର କଥା,
1: ହଇ
0: ବୋଇଲେ ଇନେ

0: ଇଟା ବି ଲାଗୁ ହେଇଯାଉଛେ କି ଆମର ଭାଇ ଭଉଣୀମାନେ ଯଦି ସାର ମୁକ୍ତ ଚାଷବାସ କର୍ମେ ବୋଇଲେ ଆମର ମାଏଟ୍ ମା ଭଲ୍ ରହେବା, ଆର୍ ମାଏଟ୍ ମା ଭଲ୍ ରହେବା ବୋଇଲେ ଆମେ ଗୋଟେ ଉନ୍ନତ ଫସଲକେ ଉନ୍ନତ କରି ଶସ୍ୟମାନଙ୍କୁ ଅମଲ କରିପାର୍ମା, ଯାହାର୍କି ବିକ୍ରି ବଟା ବି ଭଲ୍ ରେଟ୍ରେ ଆମେ କରିପାର୍ମା ଆର୍ ଭଲ୍ ଲାଭରେ ବି ପାଇପାର୍ମା, ଆର୍ ତାର୍ ସାଙ୍ଗେ ସାଙ୍ଗେ ଆମର ଦେହେ ପାଇନ୍ ମାନେ ବି ଭଲ୍ ରହେବା।
1: ସତ୍ କଥା କହିଲ ଦାଦା, ଆଉ ଆମେ ଯେନ୍ତା ଆମର ଦେହେ ପାଇଁର ଯତ୍ନ ନଉଛୁଁ, ସେନ୍ତା ଯଦି ମାଏଟ୍ ମାଆର ଯତ୍ନ ନେଇ ନେମା ବୋଇଲେ ସେ ଆମକେ ସେନ୍ତା ତ ଅମଲ ଦେଇନିପାରେ ଯେନ୍ତା ଆମେ ଆଶା କରୁଥିମା।
0: ହଇ ହଇ,
1: ସେଥିର୍ଲାଗି ଆମେ ସମୟ ସମୟଥି ମାଟି ପରୀକ୍ଷା କର୍ମା। ଆମର କୃଷି ବୈଜ୍ଞାନିକ ଆଜ୍ଞାମାନେ ଯେନ୍ ଅଛନ୍, ସେମାନଙ୍କର ସାଙ୍ଗେ ଯୋଗାଯୋଗ କରିକିରି ମାଟିର ସ୍ୱାସ୍ଥ୍ୟ ବିଷୟରେ ଜାନ୍ମା, ତାର୍ ସାଙ୍ଗେ ସାଙ୍ଗେ ମାଟିକେ କାଣା ଆବଶ୍ୟକତା ଅଛି ସେଇସବୁ ହିଁ ଆମେ ମାଟିରେ ଦେମା। ଅଯଥା ଆମେ ଅଧିକା ଅଧିକା ଯେନ୍ ରାସାୟନିକ ସାର ମାନେ ଛିଟିକିରି ବେଶୀ ଖର୍ଚ୍ଚାନ୍ତ ହଉଥିଲା, ସେନୁ ବି ଆମେ ମୁକ୍ତି ପାଇପାର୍ମା।
0: ନିହାତି ଗୁରୁପାରେ ନିହାତି।
1: ଆଉ ଯେନ୍ ବିହନ ମାନେ ବି ଯେନ୍ ଆମେ ଲଗେଇଥିସୁଁ କିନି ଦାଦା, ଆମର ଆଜ୍ଞାମାନଙ୍କର ସାଙ୍ଗେ ଯୋଗାଯୋଗ କରିକିରି କି ଆମର କାର୍ଯ୍ୟକ୍ରମ ମାଧ୍ୟମରେ ବି ସେମାନେ କେନ୍ ମଞ୍ଜିଟା ଲଗାଲେ ଭଲ୍, କେନ୍ଟା ଉତ୍ତମ କିସମର ହାଏ, ତାକେ କେନ୍ତା ବିଶୋଧନ କରିପାର୍ମେ ସେମାନେ ଆଉ ଲଗାବେ, ସେସବୁ ବିଷୟରେ ତ ସବୁବେଳେ ଚର୍ଚ୍ଚା ମାନେ ହେଇଥିସି ବୈଠକିରେ। ତ ସେମାନେ ସେସବୁ କଥା ମାନକେ ଧ୍ୟାନ ଦେବେ, ମାଟିର ସ୍ୱାସ୍ଥ୍ୟ ଆଉ ବିଶେଷ କରି ଉନ୍ନତମାନର ମଞ୍ଜି ହେଲେ ଯାଇକରି ସେମାନେ ଭଲ୍ ଫସଲ ଅମଲ କରିପାରିବେ।
0: ଆରୁ ଏତ୍କି କଥା ଜାଣିପାରିବେ ଆରୁ ଭଲ୍ ଫସଲ ଅମଲ କରିପାରିବେ ବୋଲେ ନିଜର ଯାହା ବି ଜାଗା ଜମିମାନେ ଅଛେ ଟିକେର ଅଛେ କରିକିରି ସେ ନିଜେ କେନ୍ତା ଉତ୍ପାଦନ କରିବେ, ଇତା ଲାଗି ଚିନ୍ତା କରବାର କଥା।
1: ହଇ ଦାଦା,
0: ଆରୁ ସରକାର ଯୋଗେଇ ଦେବେ କି ମାସକେ ମାସ ଆମକେ ଫ୍ରି ନେ ଚାଉଲ ମାନକେ ଦାଇଲ ମାନକେ, ଆର୍ ସେଇ ଆଶାରେ ରହେମା ବୋଇଲେ ଆମେ କରମ କୁଢ଼ିଆ ହେଇଯିମାନ।
1: ହଇ,
0: ଆରୁ ଆମର କ୍ଷେତ ଜମିମାନେ ଯେନ୍ଟା ଅଛେ ବଞ୍ଜର ହେଇଯିବା ସିଆଡ଼େ ବୋଇଲେ ଆମକେ ନିହାତି ଧ୍ୟାନ ଦେବାର ଅଛେ କି ଆମେ ଚାଷବାସ କେନ୍ତା ଭଲ୍ କରିପାର୍ମା, ନିଜର ଉପଚାଲା ଫସଲ ମାନକେ ଆମେ ଅମଲ କର୍ମାରୁ ଖାଏମା।
1: ହଇ ଦାଦା, ଯେହେତୁ ଆମେମାନେ ସମସ୍ତେ ଦେଖୁଛୁଁ ଯେ ଦିନକେ ଦିନ ନୂଆ ନୂଆ ରୋଗ ବେମାର ମାନେ ସବୁ ସୃଷ୍ଟି ହଉଛେ, ତ ଆମେ ଆମର ଯେନ୍ ଟିକେ ଅଛେ ଜମିବାଡ଼ି ଅଛେ ଯେନ୍ଟାକି ଆମର ବଡ଼ୁ ଅଜା ମାନେ ରଖିକିରି ଯାଇଛନ୍, ସେ ଜମିରେ ଯଦି ଆମେ ଚାଷ କର୍ମା ଆଉ ଘରେ ଯାହା ବି ପନିପରିବା ଦରକାର ପଡ଼ୁଛେ ସେ ସବୁକେ କମ୍ସେ କମ୍ ଫସଲ କରିକି ଅମଲ କରିକିରି ନିଜେ ଖାଏମା, ଆମର ପାଖ ପଡ଼ୋଶୀ ମାନକେ ବି ଖୁଆମା ଆଉ ସୁସ୍ଥ ରହେମା
0: ବୋଲେ ସବୁ କିଛି ଦେଖବ, ସବୁ ଦେଖା ଦେଖି ନ ହେସି ହେଲେ ପହିଲା କେହି ଗୋଟେ ଆରମ୍ଭ କର୍ମେ ବୋଇଲେ କେନ।
1: ହଇ ଦାଦା,
0: ବୋଇଲେ ନିହାତି ଆମର ଭାଇ ଭଉଣୀମାନେ ଇ କଥା ମାନକେ ଧ୍ୟାନ ଦେବେ ଆରୁ ନିଜେ ଚାଷବାସ କରିକିରି ନିଜର ଫସଲର ଅମଲ କରଲା ଖାଅ ଆରୁ ନିହାତି ସୁସ୍ଥ ରହ।
1: ହଇ ଦାଦା, ଆଉ ଆଉ ଆମେ ଯେନ୍ ଏକ ଟଙ୍କିଆ ଚାଉଲ ତ ମିଳୁଛେ, ଧାନ ଚାଷନି କଲେ ବି ଚଲ୍ବା କି ପନିପରିବା ଚାଷନି କଲେ ବି ଚଲ୍ବା, କିଣିକିରି ତ ଖାଇଦେମା କମଉଛୁଁ, ଇ ଯେନ୍ ଭାବ ବିଚାର ରଖିକିରି ନିଜର ବାପଜାର ଜମିମାନକେ ବିକ୍ରି କରି କରି ଚାଲିଛୁଁ, ଆମର ଭାରତର ଜନସଂଖ୍ୟା ବି ଦେଖୁଛୁଁ ଆମେ ହୁ ହୁ ବଢ଼ିକିନା ଚାଲିଛେ, ବେଲେ ଦିନ ଆଇବା ଯେ ଆମକେ ପାଦ ରଖବାର ଆଗରୁ ବି ଭାବିକା ଯେ ପଡ଼ବା ଯେ କେନେ ରଖିବି ବୋଲି।
0: ନିହାତି ନିହାତି, ବୋଇଲେ ଆମକେ ସବୁ କଥା ପ୍ରତି ଟିକେ ଧ୍ୟାନ ଦେବାର ଅଛି ନି କାଏଁ। ହେଲେ ଗୁରୁବାରି,
1: ହଇ ଦାଦା,
0: ଚାଲ ଗା ଏ ଆମର ଚାଷ ଭାଷାଟେ ଟିକେ ମୁହଁନ।
1: ହଇ ଦାଦା, ବେଲେ ଡେରି ନି କରୁ, ଚାଲ ଆଜି ଆମେ ଇ କଥା ମାନକେ ଶୁଣୁ।
0: ହଇ, ବଢ଼ିଆ ହେବା।
2: ନାନି ଜୁହାର।
3: ଜୁହାର
2: ନାନି, ଆପଣଙ୍କର ପରିଚୟଟା ଦଉନ୍।
3: ମଙ୍ଗଲବତୀ ଜୟପୁରିଆ, ଆମର ଗାଁ ହଉଛି ଚୁଙ୍ଗି ମାଟି।
2: ତ ନାନୀ, ଏଛେନ୍ ଆପଣ କାଣା କାଣା ସବୁ ଚାଷ କରିଥିଲେ?
3: ଧାନ କରିଥିଲୁ, ଧାନ ସରିଲା ବାଦରେ ଆମେ ମୁଗ କରିଥିଲୁ।
2: ଇ ଯେନ୍ ମୁଗ କରିଥିଲୁ ବୋଲି କହିଲେ, ତ ଏଇଟା କେନ୍ ମୁଗଟା କରିଥିଲେ?
3: ଚତିଆ ମୁଗଟା।
2: ଇ ଯେନ୍ ଚତିଆ ମୁଗଟା ଚାଷ କରିବାର ଆଗରୁ ଆପଣ ଜମିକି କେନ୍ତା କିରି ପ୍ରସ୍ତୁତି କଲେ ଆଉ କେନ୍ତା କେନ୍ତା କଲେ ସେ ବିଷୟରେ ଟିକେ କହୁନ୍।
3: ଆମେ ଟ୍ରାକ୍ଟରରେ ଜୁତାଲୁ, ଟ୍ରାକ୍ଟରରେ ଜୁତେକିରି ଡିଏପି ପଟାସ ଦେଲୁ, ଗୋବର ଖତ ଦେଲୁ, ଭଲସେ ଜୁତା କଡ଼ା କରିକିରି ତାପରେ ମୁଗଟା ବୁନଲୁ।
2: ହେଲେ ଏଇ ଯେନ୍ ମୁଗଟା ବୁନିଥିଲେ ସେଟା ଦେଶୀ ମୁଗଟା କି ହାଇବ୍ରିଡ଼ ମୁଗଟା?
3: ଦେଶୀ ମୁଗଟା।
2: ତ ନାନୀ, ଆପଣ ଏଇ ମୁଗଟା କିଣି ଆଣିଥିଲେ କି ସରକାର ତରଫରୁ ମିଳିଥିଲା?
3: କିଣି ଆଣିଥିଲୁ।
2: ହେଲେ କେନୁ କିଣି ଆଣିଥିଲେ?
3: ରାଜଗାମପୁର ବ୍ଲକ।
2: ବେଲେ ନାନୀ, ଆପଣ ଯେନ୍ ମୁଗଟା କରିଥିଲେ ସେଟା ଏସନ ଅମଲ କରିଦେଲେ ନ କି?
3: କରିଦେଲୁ।
2: ହେଲେ ଯେତେବେଳେ ଆପଣ ଏଇ ମୁଗଟା ବୁନାବୁନି କରି ସାରିଦେଲେ, ତାପରେ ଯେନ୍ ବଢ଼ି ଆସିଲା ବେଲେ ସେନ୍ତା କିଛି ରୋଗ ପୋକ ଦେଖା ଦେଇଥିଲା କି?
3: ଦେଖା ଦେଇଥିଲା।
2: ହେଲେ କେନ୍ତା କିରି ତାର ନିରାକରଣଟା କରିଥିଲେ?
3: ପୋକ ଦିଶିଲା ବେଲେ ଆମେ ଔଷଧ ଝିଟିଥିଲୁ।
2: ତାପରେ ଏଇ ଯେନ୍ ମୁଗଟା ଅନେକ ଭାଇ ବହିନ ମାନେ କହିସନ୍ ଯେ ଆମେ ଥରେ ଥରେ ତୁଲି ଦେଲେ ଆଉ ଥରେ ଲେଖା ସେନେ ଫଲ ଧରସି ବୋଲି, ହେଲେ ଆପଣ ମାନେ ସେନ୍ତା କରିଥିଲେ କି?
3: ହଁ, ହେନ୍ତା କରିଥିଲୁ।
2: ବେଲେ ଏ ବର୍ଷ ଆପଣଙ୍କର ମୁଗ ଭଲ ହେଇଥିଲା କି?
3: ଟିକେ ଭଲ ନି ହେଲା ଗୋ।
2: ହେଲେ ତଥାପି ଆପଣ କେତେ ବୁଣିଥିଲେ ଆଉ କେତେ?

0: ଥିଲେ, ପାଣି ଦେଇଥିଲୁ ଟିକେ, ହାଲ ଚଟକଲା ଆଉ ମୁଖଟା ଟିକେ ଟିକେ ଆଙ୍କରଲା ବୋଲି ଚାପେ ପାଣି ଦେଇଥିଲୁ। ଚାପେ ପାଣି ଦେଇକିରି ଫିର୍ ବଢ଼ିଗଲା, ବଢ଼ିଗଲା ପତର ପାହାରିଲା, ବଢ଼ିଗଲା ବୋଲି ଫିର୍ ଶୁଖଲା ବୋଲି ଫିର୍ ଆର ଦେଲୁ ପାଣି।
1: ବେଲେ ଆପଣମାନେ ଜମିର ବତର ଦେଖିକିରି ଜଳସେଚନ କରିଥିସନ ନିକେ? ତ ନାନୀ, ତଥାପି ଆପଣଙ୍କେ କେତେ ଚାପ ପାଣି ଦେଇକା ଯେ ଲାଗିଥିଲା?
0: ଖରାଦିନେ ତିନ ଚାପ ଦେଇଥିଲୁ, ଫିର୍ ଆରୁ ଶୁଖିଗଲା ସେଟା ବୋଲେ ଫିର୍ ଆଉ ଚାପେ ଦେଲୁ।
1: ହେଲେ ଇ ଯେନ୍ ଜଳସେଚନଟା କେନ୍ତା କିରି କରିଥିସନ? ଆପଣମାନଙ୍କର ବୋରିଂ ଅଛେ କି କାଣା ସୁବିଧା ଅଛେ?
0: ଏଲ୍ଆଇ ପଏଣ୍ଟ ଅଛେ।
1: ବେଲେ ଆପଣ ଏଲ୍ଆଇ ପଏଣ୍ଟ ମାଧ୍ୟମରେ ଇ ଯେନ୍ ଜଳସେଚନଟା କରୁଛନ୍ ନିକେ?
0: ହଁ।
1: ତ ନାନୀ, ଆପଣ ଯେନ୍ ଗଲା ବର୍ଷ ଧାନ ଚାଷଟା କରିଥିଲେ, ତ ଆପଣଙ୍କର ଧାନ ଭଲ ହେଇଥିଲା କି?
0: ଭଲ ତ ଟିକେ ନି ହେଲା, ଟିକେ ପୋଇଲଟା ଟିକେ ବେଶୀ ଗଲା, ଧୁକା ଧୁକି ଦେଲା ନା, ପବନଟା ଘୁର ଛିନୁଥିବାର ବୋଲି ତ ପବନଟା ଟିକେ ଆସିଯିବା ହେଲେ ତ ଧାନଟା ଟିକେ ପୋଇଲ ହେଇଯାଇଛି।
1: ବେଲେ ଆପଣ ବୁନାବୁନି କରିଥିଲେ କି ରୁଆ କରିଥିଲେ?
0: ରୁଆ କରିଥିଲୁ।
1: ହେଲେ ଇ ଯେନ୍ ରୁଆଟା ସବୁ ବର୍ଷ କରସନ୍ କି ଇ ବର୍ଷ?
0: ସବୁ ବର୍ଷ କରସନ୍, ସବୁ ବର୍ଷ।
1: ବେଲେ ଇ ଯେନ୍ ଦେଶୀଟା କରିଥିଲେ କି ହାଇବ୍ରିଡ୍ ଧାନଟା କରିଥିଲେ?
0: ନାଇଁ, ଦେଶୀ ଧାନ କରିଥିଲେ।
1: ସବୁ ବର୍ଷ ଆପଣ ଦେଶୀ ଧାନ କରୁଛନ୍? ବେଲେ ନାନୀ, ଆପଣ ଯେନ୍ କହିଲେ ଆପଣଙ୍କର ଧାନ ସବୁ ପୋଲ ହେଇଗଲା, ପବନ ଆସିଲା ବେଶୀ କରି ବେଲେ ଯେନ୍ ଶୁଇଗଲା ଧାନ ସବୁ ଆଉ ପୋଲ ହେଇଗଲା ବୋଲି, ତ ଆପଣ ଯେନ୍ ସରକାରୀ ଧାନ ସବୁ ଯେନ୍ତାକି ଜଲ୍ଦି ଜଲ୍ଦି ହେଇପାରସି, ସେ ସବୁ କଲେ ଆପଣ ବେଶୀ ବି ଅମଲ ପାଇପାରତେ ଆଉ ଆପଣଙ୍କର ଧାନ ଗଛଟା ଢଲି ନି ପଡ଼ତା, ଯାହାଫଳରେ କି ଆପଣଙ୍କର ଯେନ୍ ଧାନ ସବୁ ପୋଲ ହେଇଯାଉଛି ସେ ସବୁ ନି ହେତା। ତ ନାନୀ, ଆପଣ ଅଲଗା ବର୍ଷ ଅପେକ୍ଷା ଗଲା ବର୍ଷ ଭଲ ଧାନ ପାଇଥିଲେ କି କମ୍ ପାଇଥିଲେ?
0: କମ୍ ପାଇଥିଲେ।
1: ତଥାପି ଆପଣ କେତେ ଧାନ ପାଇଥିଲେ?
0: 20 ବସ୍ତା।
1: ହେଲେ ଆପଣ ସବୁ ଖାଇବାର ଲାଗି ରଖିଛନ୍ କି ବିକ୍ରି ବି କରିଦେଲେ?
0: ଘରେ ହିଁ ଖାଉଛୁ, ଆଉ କିଛି ବିକ୍ରି କରଲୁ, ଘରେ ଖାଇବାର ଲାଗି ରଖଲୁ ଆଉ।
1: ତ ନାନୀ, ଏଇ ଯେନ୍ ଧାନରେ ସେନ୍ତା କିଛି ରୋଗ ପୋକ ଦେଖାଯାଇଥିଲା କି?
0: ହଁ, ଦେଖାଯାଇଥିଲା, ଗଣ୍ଠି ପୋକ ଲାଗିଯାଇଥିଲା।
1: ତା ନିରାକରଣଟା କେନ୍ତା କିରି କରିଥିଲେ?
0: ସେଇ ଗଣ୍ଠି ପୋକର ଔଷଧ।
1: ବେଲେ ଆପଣ ଗଣ୍ଠି ପୋକର ଔଷଧ ଦେଲେ ଆଉ ତା ନିରାକରଣଟା କଲେ? ତ ଏଛେନ୍ ତ ଭରଖର ଇଟା ଧାନ ବୁନାବୁନିର ଟାଇମ୍ ହାଏ, ହେଲେ ଆପଣ କେନ୍ତା କରୁଛନ୍? ଆପଣଙ୍କର ଜମିକେ ଜୋତା କୁଡ଼ା କଲେ ନ କି ଖତ ସାର ପକାଲେ ନ କି କେନ୍ତା?
0: ହଁ, ଘାଇ ଲକା ଜୁତେ ଦେଇଛୁ, ବୁନାବୁନି କରବା କାଜେ ପ୍ରସ୍ତୁତି ଚାଲିଛେ।
1: ବେଲେ ଆପଣ ଆଇଛନ୍ ଧାନ ବୁନାବୁନି କରବାର ଲାଗି ପ୍ରସ୍ତୁତି ଚଲେଇଛନ୍ ନିକେ? ହେଲେ ଇ ବର୍ଷ ବି ରୁଆ କରିବେ ବୋଲି ଭାବିଛନ୍ କି କେନ୍ତା?
0: ରୁଆ କର୍ମ ବୋଲି ଭାବିଛୁ।
1: ବେଲେ ଆପଣମାନେ ସବୁ ବର୍ଷ ରୁଆ କରୁଛନ୍? ହେଲେ ଆପଣଙ୍କର ଏରିଆରେ ଯେହେତୁ ଏଲ୍ଆଇ ପଏଣ୍ଟର ସୁବିଧା ଅଛି, ବେଲେ ଆପଣ ସବୁ ବର୍ଷ ରୁଆ କରୁଛନ୍?
0: ରୁଆ କରୁ।
1: ତ ସବୁ ବର୍ଷ ଆପଣ ଏଇ ଦେଶୀ ଧାନଟା ହିଁ ରୁଆ କରିଥିସନ୍?
0: ଆମେ ଆଗେ ବଛରେ ଦୁଇ ବଛର ଆମେ ସେ ବଲକରୁ ଧାନ ଦେଉଥିଲେ ତ ଆମର ପଞ୍ଚାୟତରେ,
1: ସରକାରୀ ଧାନ
0: ସେଟା କରୁଥିଲୁ।
1: ହେଲେ ଆପଣ ମାନେ ଏତେ ବର୍ଷ ହେଲାନ ସରକାରୀ ଧାନ କିଛି ବର୍ଷ କରିଛନ୍ ଆଉ ଦେଶୀ ଧାନ କରିଛନ୍, ତ ଆପଣ କି ବେଶୀ ସ୍ୱାଦ କେନ୍ ଧାନଟା ଲାଗିଥିସି?
0: ଦେଶୀ ଧାନଟା,
1: ଦେଶୀଟା ଦେଶୀ ଆଇନି ଯେତେ ନି ହେଲେ ବି ଆମେ ମାନେ ଦେଶୀ ଧାନ ହଉ କି ଦେଶୀ ପନିପରିବା କି ଯାହା ବି ଦେଶୀ ଜିନିଷ ଖାଇଲେ ଆମର ଦେହ ଲାଗି ବି ଭଲ
0: ଭଲ,
1: ଦେଶୀ ଲେଖେ କୌଣସି ଜିନିଷଟା ନି
0: ହୁଏ।
1: ହେଲେ ନାନୀ, ଆପଣ ମାନେ ଇ ଯେନ୍ ଚାଷବାସ କରୁଛନ୍, ହେଲେ ରାସାୟନିକ ଖତ ସାର ସବୁ ବେଶୀ ଦେଇଥିସନ୍ କି ଯେନ୍ ଜୈବିକ ଖତ ସାର ସବୁ ଦେଇଥିସନ୍?
0: ଗୋବର ଖତ ହିଁ ଦେସୁ, ଆଉ ସାର ଟିକେ ଦେସୁ, ସାର ନି ଦେଲେ ତ ନି ହୁଏ। ଆଜିକାଲି ତ ଦେଖୁଛ ସବୁଆଡ଼େ ଫ୍ୟାକ୍ଟ୍ରି ହେଇଗଲା, ସାର ଟିକେ ନି ଦେଲେ ତ ଧାନ ହୁଏନି।
1: ବେଲେ ନାନୀ, ଆପଣ ଯେନ୍ ଚାଷବାସ କରୁଛନ୍, ହେଲେ ଆପଣଙ୍କର ମାଟିକେ ପରୀକ୍ଷା କରୁଛନ୍ କି?
0: ଆସିକିରି ନସନ୍।
1: ବେଲେ ନାନୀ, ଆପଣ ଏଇ ଯେନ୍ ମୁଗ ଆଉ ଧାନ ଛଡ଼ା ଅଲଗା କିଛି ଚାଷ କରସନ୍ କି?
0: ଅଲଗା ତ କିଛି ଚାଷ ନି କରୁ, ଏଇଟା ତ ସଭେ କରସନ୍, ଏଇଟା ଆମେ ବି କରସୁ।
1: ବେଲେ ଆପଣଙ୍କର ବାଡ଼ି ବଗିଚାରେ ସେନ୍ତା କିଛି ନିଜର ଖାଇବାର ଲାଗି କିଛି ଲଗେଇଛନ୍ କି?
0: ନି ଲଗେ।
1: ତଥାପି ଆପଣଙ୍କର ଅଗଣାରେ ଆମେ ଦେଖୁଛୁ ଲେମ୍ବୁ ଗଛ, ଆତ ଗଛ ଅଛି, ଆମ ଗଛ ଦୁଇ ତିନିଟା ଅଛି, କଦେଲ ଗଛ ଅଛି, ଅମୃତଭଣ୍ଡା ଲଗେଇଛନ୍, ଫେର୍ ଏଇ ଯେନ୍ ଆମର କୁଇଲେର ଶାଗ କହିସନ୍ ସେ ଗଛଟା ବି ଲଗେଇଛନ୍। ଆପଣଙ୍କର ଦ୍ୱାରେ ଏତେ ସୁନ୍ଦର ସୁନ୍ଦର ଗଛ ଅଛେ, ଆଉ ଏତେ ସୁନ୍ଦର ପବନ ବି ବହୁଛେ ଆପଣଙ୍କର ଦ୍ୱାରେ ଆମେ ବସିଛୁ, କେତେ ବଢ଼ିଆ ଲାଗୁଛେ। ଖରାଦିନେ ଇ ପଙ୍ଖା କୁଲର ପବନ ଅପେକ୍ଷା ଇ ଗଛ ପତରର ପବନ କେତେ ସୁନ୍ଦର ନି କାଇଁ, ଦେହ ଲାଗି ବି କେତେ ଭଲ
0: ଭଲ।
1: ତ ନାନୀ, ଆପଣ ଆଗେ କାଲେ ଯେନ୍ ଚଉଲ ଶାଗ ଖାଉଥିଲେ, ସେ ସବୁ ଚଉଲ ଶାଗ ଡାଲର ସ୍ୱାଦଟା ବେଶୀ ଲାଗୁଥିଲା କି ଏଛେନର ଯାହା ଖାଉଛନ୍ ସେ ସବୁର ସ୍ୱାଦଟା ବେଶୀ ଲାଗୁଛି?
0: ଆଗର କାଲେ ଖତ ଦେଇକିରି କରୁଥିଲୁ ବୋଲେ ଭଲ ଲାଗୁଥିଲା, ଏଖେନ୍ ଟିକେ ସାର ସୁରି ଦଉଛୁ ବୋଲେ ଟିକେ ଭିଟାମିନଟା କମିଗଲା। ଆଗର ଲେଖେ ସ୍ୱାଦ ତ ଏଖେନ୍ ଆମେ ନି ପାଇବା, ଆର ଆଗେ ସ୍ୱାଦଟା ପାଉଥିଲୁ, ଏଖେନ୍ ଟିକେ ଦଉଛୁ ତ ଏଇ ସାର ସୁରି ଟିକେ, ସାର ନେ ତ ଟିକେ କମିଯିସି ଭିଟାମିନଟା। ধান চাষ কি জানিছি, চাষ করলে তো এখান থেকে সার নি দিলে তো নি হবার, ফ্যাক্টরি পাশে পাশে হয়ে গেলা তার ধোঁয়া উড়ুছে তো জমিতে তো আসবা না।

0: ସେଇ ସବୁ କାଜେ ଟିକେ ଭିଟାମିନଟା କମିଗଲା।
1: ବେଲେ ନାନୀ ଆଗେ କାଲେ ଯେନ୍ ବିନା ସାର ଦିଆ ଖାଇ ଖାଇକିନା ଯେନ୍ ମାନେ ବଢ଼ିଛନ୍ ସେମାନେ ଏଛେନ୍ ଯାଇ ସୁସ୍ଥ ସବଲ ଅଛନ୍ ନି କାଏଁ? ଆଉ ଏଛେନ୍ ଯେନ୍ ମାନେ ଆମେ ସବୁ ରାସାୟନିକ ସାର ଦିଆ ଖାଉଛୁଁ କି ସବୁ ଔଷଧ ଛିଟା ଫଲ ହଉ ମୂଲ ହଉ ଯାହା ବି ହଉ ସବୁ ଔଷଧ ପତର ଦେଇକିରି ପଚେଇକିନା ଯେନ୍ ଖାଉଛୁଁ ସେସବୁ ଆମର ଦେହ ଲାଗି କ୍ଷତିକାରକ ହେଇଯାଉଛେ ଆଉ ଆମେ ମାନେ ବେଶୀ ଦିନ ବଞ୍ଚି ବି ନି ପାରବାର। ଚାଷବାସ ଛଡ଼ା ଆଉ ଅଲଗା କିଛି କାମ ଧାମ କରୁଛନ୍ କି?
0: ହଁ, ମଜୁରୀ ଏନ୍ତା ଖୁଲି ମଜୁରୀ କରସନ୍ ଛୁଆମାନେ।
1: ତ ନାନୀ ଆପଣଙ୍କର ପରିବାରରେ ଆଉ କିଏ କିଏ ସବୁ ଅଛନ୍?
0: ଚାରିଟା ପୁଅ, ତିନିଟା ଝିଅ, ତିନିଟା ବୋଉ, ଆଉ ନାତି ନାତିଣୀ ଗୋଟେ ପୁଅର ଦୁଇଟା ଝିଅ, ଆଉ ଗୋଟେ ପୁଅର ଗୋଟେ ଝିଅ ଗୋଟେ ପୁଅ, ଆଉ ଗୋଟେ ପୁଅ କେତେ ବାହାନିଆ କରେ।
1: ବେଲେ ସମସ୍ତଙ୍କେ ବାହାଚୁଲା କରି ସାରିଦେଲେ ନ? ଗୋଟେ ପୁଅକେ ଖାଲି ବାହାନିହା କର ନି କାଏଁ? ତ ନାନୀ ଆପଣଙ୍କର ସାଙ୍ଗେ କଥାବାର୍ତ୍ତା ହେଇକିରି ଆମକେ ବହୁତ ବଢ଼ିଆ ଲାଗ୍ଲା। ତ ଯିବାର ଯିବାର ଆଗରୁ ଆପଣଙ୍କେ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର।
0: ଜୁହାର
2: ଗୁରୁବାରୀ।
1: ହଇ ଦାଦା,
2: ଦେଖ ଗା, ଚାଷବାସର କଥା ନେଇ କାଏଁ? ଇହାଦେ ତ ସମସ୍ତେ ଟିକେ ଚାଷବାସ ପ୍ରତି ସଜାଗ ହେଲେ ନ, ଲୋକମାନେ ଜାଣିଲେ ନ କି କେନ୍ତା ଚାଷ କଲେ ଭଲ ଅମଲ ହେବା ଆରୁ ଭଲ ଦୁଇ ପଇସା କମାମୁ କହିକିରି ନି କାଏଁ? ଆର୍ ତାର ସାଙ୍ଗେ ସାଙ୍ଗେ କେନ୍ତା ରାସାୟନିକ ସାର ମୁକ୍ତ ଚାଷବାସ କରିପାର୍ମି, ଇ କଥାମାନଙ୍କେ ବି ଧ୍ୟାନ ଦେଉଛନ୍। ଆର୍ ଏନ୍ତା କରବାର୍ ଦ୍ୱାରା ଆମର ଯେନ୍ ଭାଇ ବହିମାନଙ୍କର ଚାଷ ଯେନ୍ ଅମର କରଲା ପନିପରିବା ହେଲା କି ଧାନ ଚାଉଲ ହେଲା, ଭଲ ତ ଖାଇମେ ତ ଖାଇମେ, ଭଲ ହିସାବ ନ ଜାନ୍ମେ ବୋଲେ ବିକ୍ରି ବଟା ରେଟ୍ରେ ବି ହେସିନ।
1: ବେଲେ ଦାଦା,
2: ହଁ ହଁ,
1: ଯେନ୍ ଭାଇ ବହିନମାନେ ଶୁଣୁଛନ୍ କି ନି,
2: ହଇ
1: ସେମାନେ ବି ନିହାତି ଭାବେ ସଜାଗ ହେଇଯାଇଥିବେ ନ ଦାଦା?
2: ବୋଇଲେ ଭଲ କଥା ଆଜ୍ଞା। ଆରୁ ଏଇ ହିସାବରେ ଆମର କଥାମାନଙ୍କେ ଧ୍ୟାନ ଦେଉଥିବେ ଆମର ଭାଇ ବହିନମାନେ ବୋଇଲେ ଆମକେ ବି ଖୁସି ଲାଗ୍ବା ନି କାଏଁ?
1: ହଇ ଦାଦା, ତାର ସାଙ୍ଗେ ସାଙ୍ଗେ ଚିଠି ଗୋଟେ ଗୋଟେ ବି ଲେଖୁଥିବାର କଥା
2: ନିହାତି। ବୋଇଲେ ଗୋଟେ ସମ୍ପର୍କ ଭାବ ବିଚାରଟା ଗୋଟେ ରହିବା ନି କାଏଁ?
1: ଯେ ଆମର ଯେନ୍ ଆଜ୍ଞାମାନେ କହୁଛନ୍ କିମ୍ବା ଆମର ଯେନ୍ ଅଲଗା ଚାଷୀ ଭାଇ ବହିନମାନେ ଏନେ ତାଙ୍କର କଥାମାନଙ୍କେ ଉପସ୍ଥାପନା କରୁଛନ୍, ସେ କଥାମାନଙ୍କରୁ ସେମାନେ କାଣା ଶିଖିକା ଯେ ପାଇଲେ କି ତାଙ୍କର ଜୀବନକେ ବି କେନ୍ତା ପରିବର୍ତ୍ତନ କରିଛନ୍, ସେସବୁ କଥାମାନଙ୍କେ ଆମକେ ଯଦି ଲେଖିକି ପଠାଇବେ ବେଲେ ଆମେ ବି ସେଟା ପଢ଼ିକିରି ଖୁସି ହେଇପାର୍ମା। ଆଉ ଆମର ଏଇ କାର୍ଯ୍ୟକ୍ରମଟା ଯେନ୍ ପ୍ରସାରଣ ହେଉଛେ ସେଟା ଅନେକ ସଫଳତା ଅର୍ଜନ କରିଛେ ଲେଖେ ଆମକେ ଲାଗ୍ବା ନି କାଏଁ?
2: ନିହାତି ନିହାତି। ବୋଇଲେ ଗୁରୁବାରୀ,
1: ହଇ ଦାଦା,
2: କଥା ତ ଏନ୍ତା ଗୁହେରେଲା ବାଗି ଲାଗୁଛେ ନ, ହେଲେ କେନ୍ତା କର୍ମା? ଆମର ବଜାର ହାଟର କଥା ଟିକେ ପକାତା ଗା।
1: ହଇ ଦାଦା, ହେଲେ ମୁଇଁ କାଣା କହୁଥିଲି କି,
2: ହଁ ହଁ,
1: ବଜାର ହାଟର ସୂଚନା ତ ଦେମା,
2: ହଇ ହଇ,
1: ତାର ଆଗରୁ ଚାଲ ଇ ସୁନ୍ଦର ଗୀତ ପଦେ ଶୁନି ପକଉ।
2: ଚାଲ ଗା, ବଢ଼ିଆ ହେବା।

ବାବୁ ମଦ ଗଞ୍ଜେଇ ନିଶା ନାଇଁ ଖାବୁ କିଛି ବାବୁ ନାଇଁ ଖାବୁ କିଛି ଦେଖିଲା ଲୁକେ ବାଟେ ଘାଟେ ତତେ କର ବେଛି ବାବୁରେ ତତେ କର ବେଛିଛି ବାବୁ ମଦ ଗଞ୍ଜେଇ ନିଶା ନାଇଁ ଖାବୁ କିଛି ବାବୁରେ ନାଇଁ ଖାବୁ କିଛି ଦେଖିଲା ଲୁକେ ବାଟେ ଘାଟେ ତତେ କର ବେଛିଛି ବାବୁରେ ତତେ କର ବେଛିଛି।

0: ଦେଖରି
1: ହଇ ଦାଦା,
0: ଇ ସୁନ୍ଦର ଗୀତ ତ ଶୁଣିଲାନି କେ?
1: ହଇ,
0: ଆରୁ ଇ ବେଲାବେଲି ନେ ମୁଇଁ କାଁ କଥା କହି ରଖିଥିଲି କି
1: ବଜା ହାଟ ସୂଚନା
0: ବୋଇଲେ ଚାଲ ସେ କଥାକେ ପକେଇ ରଖିନେନି କେ?
1: ହଇ ଦାଦା, ବେଲେ ଚାଲ ଆମର ରାଉରକେଲା ଆଖର ପାଖର ବଜାର ହାଟ ମାନକେ ପନିପରିବାର ଦରଦାମ ସବୁ କେନ୍ତା କାଣା ଥିଲା ସେ ବିଷୟରେ କହିଦଉଁ।
0: ନିହାତି ନିହାତି।
2: ଆଲୁଟା କିଲୋ ପିଛା 20 ଟଙ୍କା, ପିଆଜ 20 ରୁ 25 ଟଙ୍କା, ଟମାଟର 50 ରୁ 60 ଟଙ୍କା, ବାଇଗନ 30 ରୁ 35 ଟଙ୍କା, ଭେଣ୍ଡି 20 ରୁ 30 ଟଙ୍କା, ବରବଟି 30 ରୁ 40 ଟଙ୍କା, କୁନ୍ଦୁରୁ ଆଉ ମାଖନ 20 ରୁ 30 ଟଙ୍କା, କଞ୍ଚା କଦେଲ 40 ରୁ 50 ଟଙ୍କା, ପୋଟଲ 50 ରୁ 60 ଟଙ୍କା, ଫୁଲକୋବି 40 ଟଙ୍କା, ବନ୍ଧାକୋବି 20 ରୁ 30 ଟଙ୍କା, ଗାଜର 40 ରୁ 50 ଟଙ୍କା, ବିଟ 40 ରୁ 50 ଟଙ୍କା, କଞ୍ଚା ମିର୍ଚା 80 ଟଙ୍କା, ଲାଉ 20 ରୁ 30 ଟଙ୍କା, ସାରୁ 50 ଟଙ୍କା, ଅଦା 120 ଟଙ୍କା, ଆଉ ସିନ୍ତା ଲେସୁନଟା ରହିଥିଲା 160 ଟଙ୍କା ଲେଖା କିଲୋ।
0: ଗୁରୁବାରି,
1: ହଇ ଦାଦା,
0: ବଜାର ହାଟର କଥା ପକାଲା ବୋଇଲେ ଇ ବେଲାବେଲି ନ ଚାଲ ଇ ପାଇନ ପାଗର କଥା ବି ଟିକେ କହି ରଖୁନ।
1: ହଇ ଦାଦା, ବେଲେ ପାଣିପାଗ ସୂଚନାଟା ବି ଆସି ପହଞ୍ଚିଲାନ ଆମର ସୁନ୍ଦରଗଡ଼ ଜିଲ୍ଲାର ଯେନ୍ କିରେଇରୁ ଆଇସି, ବେଲେ ଏ ସୂଚନାଟାକେ ବି ଜଣେଇଦଉ।
0: ନିହାତି ନିହାତି।
1: ଯେନ୍ ପାଣିପାଗ ସୂଚନାଟା ଆସି ପହଞ୍ଚିଛେ ସେ ସୂଚନା ଅନୁସାରେ ଆସବା 24 ଘଣ୍ଟା ଭିତରେ ଆମର ଜିଲ୍ଲାର ପାଗଟା କେନେ କେନ୍ତା ଟିକେ ରହିଛେ ମେଘୁଆ ପାଗ ଦେଖା ଦେଇପାରେ, ଇତାର ସାଙ୍ଗେ ସାଙ୍ଗେ ବର୍ଷା ହେବାର ବି ସମ୍ଭାବନା ରହିଛି। ଆଉ ଯେନ୍ ସର୍ବୋଚ୍ଚ ତାପମାତ୍ରାଟା ରହିବା ସେଟା 37 ଡିଗ୍ରୀ ସେଲସିୟସ, ଆଉ ସର୍ବନିମ୍ନ ତାପମାତ୍ରାଟା 27 ଡିଗ୍ରୀ ସେଲସିୟସ ରହିପାରେ। ଇତାର ସାଙ୍ଗେ ସାଙ୍ଗେ ଯେନ୍ ସର୍ବୋଚ୍ଚ

ଶ୍ରୋତାବନ୍ଧୁ, ଶେଷ ହେଲା କ୍ଷେତଖମାର କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା, ଆସନ୍ତୁ ଶୁଣିବା ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଆଶିକି କଥାଚିତ୍ରର ଏହି ଗୀତଟିକୁ, କଣ୍ଠଦାନ କରିଛନ୍ତି କୁମାର ସାନୁ।

0: ଶ୍ରୋତାବନ୍ଧୁ, ଏଇ ମନ ଛୁଆଁ ଗୀତଟି ଶୁଣିଲେ ଚଲତେ ଚଲତେ କଥାଚିତ୍ରରୁ କଣ୍ଠଦାନ କଲେ ଅଭିଜିତ ଏବଂ ଅଲକା ୟାଗ୍ନିକ।
1: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି, ଚାଉଳ ଆଣିଲ କୋଉଠୁ?
2: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପୁରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରି ଭାଇ।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।
0: ବର୍ତ୍ତମାନ ଶୁଣିବା ଦ ହେକ୍ କଥାଚିତ୍ରର ଏଇ ଗୀତଟିକୁ। କଣ୍ଠଦାନ କରିଛନ୍ତି ହରିହରନ୍ ଏବଂ ସାଧନା ସରଗମ।

ଶ୍ରୋତା ବନ୍ଧୁ, ଏ ଗୀତଟି ଶୁଣିଲେ ସୋନୁ ନିଗମଙ୍କ କଣ୍ଠରେ ଫରେବ କଥାଚିତ୍ରରୁ। ବର୍ତ୍ତମାନ ଶୁଣିବା ଗୁନା କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବାବୁଲ ସୁପ୍ରିୟୋ।

ଶ୍ରୋତାବନ୍ଧୁ, ଏଥିସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, ଆକାଶବାଣୀ ରାଉରକେଲା। ସମୟ ରାତି 8:45 ହେବାକୁ ଯାଉଛି। ଶୁଣିବା ସମାଚାର ସନ୍ଧ୍ୟା ପରେ ପରେ ଇଂରାଜୀରେ ସମ୍ବାଦ, ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ। ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନା ଅନିତା ଧଳ।

ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ଆପଣଙ୍କ ରେଡିଓ ସାଥୀ ଅନିତା। ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଅଖିଳ ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଶକ୍ତି ବିଦ୍ୟମାନ। ଆଉ ଆପଣ ଜାଣନ୍ତି ଯେକୌଣସି କାର୍ଯ୍ୟ କରିବାକୁ ହେଲେ ଶକ୍ତିର ଆବଶ୍ୟକ ରହିଛି। ତେବେ ଶକ୍ତି କେବଳ ମଣିଷ ବା ଜୀବଜନ୍ତୁଙ୍କ ଶରୀରରେ ନାହିଁ, ଏହା କ୍ଷୁଦ୍ରାତି କ୍ଷୁଦ୍ର ବସ୍ତୁଠାରେ ମଧ୍ୟ ନିହିତ ଅଛି। ହଁ ଶ୍ରୋତାବନ୍ଧୁ, ଯାହା ଜୀବନର ସମସ୍ତ କାର୍ଯ୍ୟକୁ ସମ୍ଭବ କରେ ତାହା ହେଉଛି ଶକ୍ତି। ତେଣୁ ଶକ୍ତି ନଥିଲେ କୌଣସି ପ୍ରକାରର ଜୀବନ ସମ୍ଭବ ନୁହେଁ। ତେବେ ଶ୍ରୋତାବନ୍ଧୁ କହିଲେ, ଆମ ଶରୀରକୁ ଶକ୍ତି କିଏ ଯୋଗାଇଥାଏ ବା ଆମେ ଶକ୍ତି କେଉଁଠାରୁ ପାଇଥାଉ, ଟିକେ ଚିନ୍ତା କରି କୁହନ୍ତୁ ନା। ହଁ, ଆପଣ ଜାଣନ୍ତି ଶ୍ରୋତାବନ୍ଧୁ, ଯଦି ଦେଖାଯାଏ ତେବେ ପ୍ରାଣୀ ଜୀବନର ପ୍ରତ୍ୟେକ ଗତିବିଧି ବା ଆମ ଜୀବନକୁ ଗତିଶୀଳତା ରଖିବାରେ କେତେଗୁଡ଼ିଏ ଜୀବକୋଷଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଯାହାକୁ ଆମେ ବାୟୋମଲିକୁଲ୍ସ ବା ଜୀବ ଅଣୁ ବୋଲି କହିଥାଉ। ଯଦି ଦେଖାଯାଏ ଏହି ବାୟୋମଲିକୁଲ୍ସ ଗୁଡ଼ିକ ପ୍ରାଣୀ ଜୀବନର ମୂଳ ଆଧାର କହିଲେ ଭୁଲ ହେବ ନାହିଁ। ତେବେ ଶ୍ରୋତାବନ୍ଧୁ, ଏହି ବାୟୋମଲିକୁଲ୍ସ ବା ଜୀବ ଅଣୁଗୁଡ଼ିକ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ କିପରି ଆମ ଶରୀରରେ କାର୍ଯ୍ୟ କରିଥାନ୍ତି ଏବଂ ବାୟୋମଲିକୁଲ୍ସ ମାନେ ଆମକୁ କାର୍ଯ୍ୟ କରିବାରେ କିପରି ସହାୟକ ହୋଇଥାଏ ସେ ଉପରେ ଜାଣିବା ଲାଗି ଆଜିର ଆମ ବିଷୟବସ୍ତୁ ରହିଛି, ଯେପରିକି ଜୀବନରେ ଜୀବ ଅଣୁ ଓ ସେମାନଙ୍କର ଜୈବିକ ପ୍ରକ୍ରିୟା ବା ବାୟୋମଲିକୁଲ୍ସ ଆଣ୍ଡ ଦେୟାର ବାୟୋଲୋଜିକାଲ ଫଙ୍କସନ୍ସ ଇନ୍ ଲାଇଫ୍। ସେ ଉପରେ ଆଜି ଆମେ ଆସନ୍ତୁ ଆଲୋଚନା କରିବା ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମର ଅତିଥି ରସାୟନ ବିଭାଗର ଜଣେ ଖୁବ୍ ଜଣାଶୁଣା ରିଡର୍ ଡକ୍ଟର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସହିତ।

0: ସାର୍ ନମସ୍କାର।
1: ନମସ୍କାର।
0: ଆକାଶବାଣୀ ରାଉରକେଲାର ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ତେବେ ସାର୍, ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମରେ ସର୍ବଦା ଆମେ ନୂଆ ନୂଆ ବିଷୟବସ୍ତୁକୁ ନେଇକି ଆମର କାର୍ଯ୍ୟକ୍ରମ କରିଥାଉ, ଯାହା ମାଧ୍ୟମରେ ଆମର ଶ୍ରୋତା ଭାଇ ଭଉଣୀମାନେ ଅନେକ କିଛି ଶିକ୍ଷା ଅର୍ଜନ କରିପାରନ୍ତି ଏବଂ ତାଙ୍କୁ ମଧ୍ୟ ଏ ଦିଗରେ ଅନେକ କିଛି ପ୍ରେରଣା ମିଳିଥାଏ। ତେବେ ସାର୍, ଆଜିର ଆମ କାର୍ଯ୍ୟକ୍ରମରେ ମଧ୍ୟ ସେହିଭଳି ଏକ ବିଶେଷ ବିଷୟବସ୍ତୁ ଉପରେ ଆଲୋଚନା ରହିଛି, ଯାହାକି ପ୍ରାଣୀ ଜୀବନରେ ଜୀବ ଅଣୁ ଓ ସେମାନଙ୍କର ଜୈବିକ ପ୍ରକ୍ରିୟା। ଆପଣ ଜାଣନ୍ତି ଯେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ହେଲେ ଶକ୍ତିର ଆବଶ୍ୟକ ହୋଇଥାଏ, ଆଉ ଆମ ଜୀବନକୁ ଗତିଶୀଳତା ରଖିବାରେ ଗୁରୁତ୍ୱପୂର୍ଣ୍ଣ ଜୀବକୋଷ ଗୁଡ଼ିକର ଭୂମିକା ରହିଛି, ଯାହାକି ଆମର ବାୟୋମଲିକୁଲ୍ସ ବା ଜୀବ ଅଣୁ ବୋଲି ଆମେ କହିଥାଉ। ତେଣୁ ଆଜିର ଆମ କାର୍ଯ୍ୟକ୍ରମରେ ସେଇ ବାୟୋମଲିକୁଲ୍ସ ଗୁଡ଼ିକ ଜୀବନରେ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇଥାନ୍ତି ଏବଂ ଆମ ଶରୀରରେ ବିଭିନ୍ନ କାର୍ଯ୍ୟ ସଞ୍ଚାଳନ କରିବା ଦିଗରେ କିପରି ସହାୟକ ହୋଇଥାନ୍ତି ଏବଂ ଏହାର ବିଭିନ୍ନ ଦିଗ ଉପରେ ଆମେ ଜାଣିବାକୁ ଚାହିଁବୁ। ସାର୍, ଆଜିର ଆଲୋଚନାକୁ ଯିବା ପୂର୍ବରୁ ପ୍ରଥମେ ସାର୍ ଆପଣଙ୍କ ସମ୍ପର୍କରେ ଆମେ କିଛି ଜାଣିବାକୁ ଚାହିଁବୁ।
1: ଧନ୍ୟବାଦ ମ୍ୟାଡ଼ାମ। ମୋର ପରିଚୟ ଦେବାକୁ ହେଲେ ମୁଁ ପ୍ରଥମେ ମୋର ବିଷୟଟି ହେଲା କେମିଷ୍ଟ୍ରି, କିନ୍ତୁ ଦେଖିବାକୁ ଗଲେ କେମିଷ୍ଟ୍ରି ଏମିତି ଗୋଟେ ସବଜେକ୍ଟ, ଯଦି ଇତିହାସ ପୃଷ୍ଠାକୁ ଆପଣ ଆଡ଼େଇବେ, ଯେତେ ନୋବେଲ ପ୍ରାଇଜ୍ କେମିଷ୍ଟ୍ରିରେ ପାଇଛନ୍ତି ତା ଅପେକ୍ଷା ଫିଜିଓଲୋଜି ଆଉ ମେଡ଼ିସିନରେ କେମିଷ୍ଟ୍ରି ଲୋକ ବେଶୀ ନୋବେଲ ପ୍ରାଇଜ୍ ପାଇଛନ୍ତି। ତେଣୁ ବାୟୋଲୋଜି ଆଉ କେମିଷ୍ଟ୍ରି ଏତେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ତାକୁ ଅଲଗା କରିବା କଷ୍ଟ। ତେଣୁ ସେହି ପରିପ୍ରେକ୍ଷୀରେ କେମିଷ୍ଟ୍ରିରେ ମୁଁ ରିଡର୍ ଭାବରେ 2019 ଦୀର୍ଘ 30 ବର୍ଷ କାଳ ଶିକ୍ଷାରେ କାମ କରିଲା ପରେ ମୋର ରିଟାୟାରମେଣ୍ଟ ନେଇଛି, ଏବଂ ତାପରେ ବିଜ୍ଞାନ ବିଷୟରେ ଅଧିକ କିଛି ଜାଣିବା ବା ନିଜର ଅନୁଭୂତିକୁ ପ୍ରକାଶ କରିବା ପାଇଁ ଯେ ଆଜିର ଯେଉଁ ବିଜ୍ଞାନ ତା ଭିତରେ ବି କିଛି ଆହୁରି ଦରକାର ପଡ଼ୁଛି, ଯେଉଁଟାକି ଆମେ ବହି ମାଧ୍ୟମରେ ପ୍ରକାଶ କରିବାକୁ ଚେଷ୍ଟା କଲୁ।
0: ଆଜ୍ଞା। ତେବେ ସାର୍, ଆପଣ କହିବାକୁ ଗଲେ କେମିଷ୍ଟ୍ରିରୁ ଆପଣ ବାୟୋଲୋଜି ସହିତ ମଧ୍ୟ ଜଡ଼ିତ ହୋଇଛନ୍ତି, ଆଉ ଅନେକ କିଛି ଏ ଉପରେ ଆପଣଙ୍କର ମଧ୍ୟ ରିସର୍ଚ୍ଚ ଚାଲିଛି, ଆପଣ ଏ ଉପରେ ଅନେକ କିଛି ବହି ମଧ୍ୟ ଆପଣ ଲେଖିଛନ୍ତି। ତେବେ ସାର୍, ଆପଣ ପ୍ରଥମେ କୁହନ୍ତୁ ଯେ ବାୟୋମଲିକୁଲ୍ସ କହିଲେ ଆମେ କ'ଣ ବୁଝିବା?
1: ବାୟୋମଲିକୁଲ୍ସ, ବାୟୋ ଅର୍ଥ ହେଲା ଜୀବନ, ମଲିକୁଲ୍ସ କହିଲେ ଛୋଟତମ କଣିକା ଯାହାର ସ୍ୱାଧୀନ ସ୍ଥିତି ଥାଏ ଏବଂ ରାସାୟନିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାଏ। ଆଉ ଗୋଟିଏ ଶବ୍ଦ ହେଲା କେମିଷ୍ଟ୍ରି, ଯିଏକି ରସାୟନ ଶାସ୍ତ୍ର ବୋଲି କୁହାଯାଏ, ତାହାର ହେଲା ଅଣୁ ଓ ପରମାଣୁ ଉପରେ ଅଧ୍ୟୟନ, ଷ୍ଟଡିଜ୍ ଅଫ୍ ଆଟମ୍ସ ଆଣ୍ଡ ମଲିକୁଲ୍ସ। ଆଉ ଗୋଟିଏ ଶବ୍ଦ ଆସୁଛି ଏଥିରେ, ସେଇଟା ହେଲା ଅର୍ଗାନିକ କେମିଷ୍ଟ୍ରି, ତାର ପୁରୁଣା ସଂଜ୍ଞା ହେଉଛି କେମିଷ୍ଟ୍ରି ଅଫ୍ ମଲିକୁଲ୍ସ ପ୍ରେଜେଣ୍ଟ ଇନ୍ ଅର୍ଗାନ୍ସ। ଅର୍ଗାନ୍ସର ଅର୍ଥ ହେଲା ପାର୍ଟସ୍ ଅଫ୍ ଲିଭିଂ ବଡ଼ିଜ୍, ତେଣୁ ପ୍ରାଣୀ ବା ଉଦ୍ଭିଦର ଯେକୌଣସି ଅଂଶରେ ତାକୁ ଷ୍ଟଡି କରିବା, ସେଥିରେ ଯେଉଁ ମଲିକୁଲ୍ ବା ଅଣୁ ସବୁ ଅଛନ୍ତି ତା ବିଷୟରେ ତନ୍ନତନ୍ନ କରି ଗବେଷଣା କରିବା, ସେଇଟା ବି ଗୋଟେ ପ୍ରକାରର ବାୟୋଲୋଜିକାଲ ସାଇନ୍ସ।
0: ଆଜ୍ଞା।
1: ଯେଉଁ ଅଣୁଜୀବ ବା ବାୟୋମଲିକୁଲ୍ସ ଅଛନ୍ତି ସେମାନେ ଏତେ ଇମ୍ପୋର୍ଟାଣ୍ଟ, ସେଗୁଡ଼ାକ ଜୀବନର ପ୍ରତ୍ୟେକ ପଦ୍ଧତି ବା ପ୍ରସେସରେ ସେଗୁଡ଼ାକ ଇନଭଲ୍ଭ ହୋଇଥାନ୍ତି, ତେଣୁ ଅନ୍ୟ ଅର୍ଥରେ ତାକୁ ଜୀବନ ମଲିକୁଲ୍ ବୋଲି କୁହାଯାଏ ବା ଜୀବନ ଅଣୁ ବୋଲି ବି କୁହାଯାଏ।
0: ଆଜ୍ଞା।
1: ତେଣୁ ସେ ଜୀବନ ଅଣୁକୁ ନେଇକରି ଜୀବନଟାର କେମିତି ସୃଷ୍ଟି ହୋଇଛି ପୃଥିବୀରେ, ତା ଲାଗି ବୈଜ୍ଞାନିକମାନେ ଯଥେଷ୍ଟ ଗବେଷଣା କରିଛନ୍ତି, କିନ୍ତୁ ତାଙ୍କ ହାତ ଖାଲି ପଡ଼ିଛି, ବିଶେଷ କିଛି ସେମାନେ ପାଇନାହାନ୍ତି। ଏଥିରୁ ହୃଦ୍ବୋଧ ହେଲା ଯେ ଜୀବନ କହିଲେ ଏଇ ବାୟୋମଲିକୁଲ୍ସ ଖାଲି ନୁହେଁ, ଏହାଠୁ ଅଧିକ କିଛି ଆହୁରି ଅଛି।
0: ଆଜ୍ଞା।
1: ଉଦ୍ଭିଦ ଆଉ ପ୍ରାଣୀ ଭିତରେ ଏଇ ବାୟୋମଲିକୁଲ୍ସର ରୋଲ୍ ବିଶେଷ ଭାବରେ ଇମ୍ପୋର୍ଟାଣ୍ଟ, ତେଣୁ ତା ବିଷୟରେ ଅଧିକ କିଛି ଜାଣିବା ଦରକାର।
0: ଆଜ୍ଞା।
1: ଆମେ ଯଦି ଟିକିଏ ପଛକୁ ଯିବା ତାହେଲେ ଆମେ ଦେଖିବା ଯେ ଲେନ୍ସ ବା ଜବକାଚ ଉଦ୍ଭାବନ ହେଲା ପରେ ଏହାର ବିଭିନ୍ନ ଯନ୍ତ୍ରପାତିରେ ଲାଗିଲା।
0: ଆଜ୍ଞା।
1: ତା ମଧ୍ୟରେ ଅଣୁବୀକ୍ଷଣ ଯନ୍ତ୍ର ଏବଂ ଦୂରବୀକ୍ଷଣ ଯନ୍ତ୍ର ଭଳି ଦୁଇଟି ଅସ୍ତ୍ର ବିଜ୍ଞାନକୁ ଆଶ୍ଚର୍ଯ୍ୟ ଭାବେ ଆଗକୁ ଯିବାକୁ ଦେଲା। ପ୍ରଥମେ 16th century ଆଣ୍ଟୋନି ଭନ୍ ଲିଉଏନହକ୍ ଲେନ୍ସକୁ ଯେତେବେଳେ ଭିତରର ଛୋଟରୁ ଛୋଟତମ ଦୁନିଆକୁ କେନ୍ଦ୍ରିତ କଲେ, ସେ ଆବିଷ୍କାର କଲେ ଯେ ଛୋଟ ଦୁନିଆର ବିଭିନ୍ନ ରୋଚକ ତଥ୍ୟ, ତା ଫଳରେ ଛୋଟ ଛୋଟ ଅଣୁ, ପରମାଣୁ, ଜୀବକୋଷ ଇତ୍ୟାଦି ଯାହା ଖାଲି ଆଖରେ ଦେଖାଯାଏ ନାହିଁ ସେଗୁଡ଼ିକ ଭଲ ଭାବରେ ଦେଖାଗଲା। ଜୀବାଣୁ, ବୀଜାଣୁ, ଆମୁଇବ ଭଳି ଏକକୋଷୀ ପ୍ରାଣୀମାନଙ୍କର ଗଠନ ଏବଂ ଜୀବନ ଜୀଇଁବାର ଶୈଳୀ ଇତ୍ୟାଦି ଜଣାପଡ଼ିଲା।
0: ତେବେ ସାର୍, ଆପଣ ଏବେ କୁହନ୍ତୁ ଯେ ବାୟୋମଲିକୁଲ୍ସ ଏହି ଅଣୁଜୀବ ଗୁଡ଼ିକର ସୃଷ୍ଟି କିପରି ହୋଇଛି ଏବଂ ଏହାର ଗଠନ ଓ ଏହା କିପରି କାର୍ଯ୍ୟରେ ଜଡ଼ିତ ହୋଇଛି ସେ ଉପରେ କହିଲେ ଭଲ ହେବ।
1: ଯେଉଁ ସବୁ ଅଣୁ ବା ମଲିକୁଲ୍ ପ୍ରାଣୀ ବା ଉଦ୍ଭିଦ ଭଳି ଜୀବନ୍ତ ବ୍ୟବସ୍ଥା ଭିତରେ ଉତ୍ପତ୍ତି ହୋଇଥାନ୍ତି ଏବଂ ଏହାର ବିଭିନ୍ନ ଜୀବରାସାୟନିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥାନ୍ତି ସେମାନଙ୍କୁ ଜୀବ ଅଣୁ ବା ବାୟୋମଲିକୁଲ୍ ବା ବାୟୋଲୋଜିକାଲ ମଲିକୁଲ୍ କୁହାଯାଏ।

0: ପ୍ରାଣୀ ତଥା ଉଦ୍ଭିଦର ଅଧିକାଂଶ ଅଂଶ ଏହି ଜୀବାଣୁ ଦ୍ୱାରା ଗଠିତ। ଏଥିରେ ସାଧାରଣତଃ 6ଟି ମୌଳିକ ପଦାର୍ଥ ଥାଏ। ସେଗୁଡ଼ିକ ହେଲା କାର୍ବନ, ହାଇଡ୍ରୋଜେନ୍, ଅକ୍ସିଜେନ୍, ନାଇଟ୍ରୋଜେନ୍, ସଲଫର ଆଉ ଫସ୍ଫରସ୍। ତେଣୁ ଏ ମୌଳିକ ଗୁଡ଼ାକ ତାର ପ୍ରାଧାନ୍ୟ ବା ଇମ୍ପୋର୍ଟାନ୍ସ ଭିତରେ ଦ୍ୱିପଦ ନ କହିଲେ ମନ ବୁଝିବ ନାହିଁ।
1: ଆଜ୍ଞା,
0: ତେଣୁ ପ୍ରଥମଟି ହେଲା ଯେଉଁ ଜୀବନର ଯେଉଁ ଜୈବ ରାସାୟନିକ ପ୍ରକ୍ରିୟା ଯାହାକୁ କୁହାଯାଏ ସେ ବାୟୋକେମିକାଲ ରିଆକ୍ସନ୍ଙ୍କ ଅତିଶୟ ଭାବରେ ଷ୍ଟେରିଓ ସିଲେକ୍ଟିଭ। ଷ୍ଟେରିଓ ସିଲେକ୍ଟିଭର ଅର୍ଥଟି ହେଉଛି ଏଠି ଗୋଟେ ଚାବି ଆଉ ତାଲାର ରିଲେସନ୍ ପ୍ରତି। ତେଣୁ ଯେତେ ପ୍ରକାରର ବାୟୋଲୋଜିକାଲ ୱାର୍ଲଡ଼ରେ ପ୍ରାଣୀର ହେଉ ଉଦ୍ଭିଦମାନଙ୍କ ଭିତରେ ହେଉ ଯେତେ ବାୟୋଲୋଜିକାଲ ବ୍ୟବହାର ବିହେଭିଅର ବା ଫଙ୍କସନ୍ ଯାହା କିଛି ହେଉଛି ପ୍ରତ୍ୟେକ ବାୟୋ ଫଙ୍କସନ୍ ଲାଗି ଗୋଟେ ପର୍ଟିକୁଲାର ମଲିକ୍ୟୁଲ ଇନଭଲ୍ଭ ହୋଇଥାଏ। ଆଉ ଦୁଇଟି ଯେଉଁ ଇମ୍ପୋର୍ଟାଣ୍ଟ ଆନ୍ସର ଯେ ଜୀବନକୁ ଏଇ ପର୍ଟିକୁଲାର ବାୟୋ ଫଙ୍କସନ୍ ବା ପର୍ଟିକୁଲାର ବାୟୋ ମଲିକ୍ୟୁଲ ନିହାତି ଭାବରେ ଦରକାର। ଯେମିତିକି କହିଲା ବେଳେ କାନ୍ଦିବା ଲାଗି ଗୋଟେ ମଲିକ୍ୟୁଲ ଦରକାର, ଆଖିରୁ ଲୁହ ବାହାରିବା ଲାଗି ମଲିକ୍ୟୁଲ ଦରକାର, କେମିତି ଛୁଆ ଲାଗି ଯେଉଁ କ୍ଷୀର ସୃଷ୍ଟି ହେବା ବା କ୍ଷୀର ବାହାରିବା ତା ଲାଗି ଗୋଟେ ମଲିକ୍ୟୁଲ ଦରକାର। ତେଣୁ ପ୍ରତ୍ୟେକ ଫଙ୍କସନ୍ ଲାଗି ସ୍ପେସିଫିକ ହାଇଲି ସ୍ପେସିଫିକ ଯେଉଁଟା କୁହାଯାଏ ସେ ବାୟୋ ମଲିକ୍ୟୁଲଟା ଦରକାର। କେବଳ ଏଇଟା ଲାଇଫ ପ୍ରୋସେସରେ ହିଁ ସମ୍ଭବ, ବାହାର ଦୁନିଆରେ ହୁଏତ ଏତେଟା ସମ୍ଭବ ନାହିଁ।
1: ଜୀବନର
0: ମୂଳ ଆଧାର ହେଲା ଏଇ ମଲିକ୍ୟୁଲ ଗୁଡ଼ାକ ସେଗୁଡ଼ାକ।
1: ଆଜ୍ଞା, ଏବେ ସାର୍ ଆପଣ କୁହନ୍ତୁ ଯେ ଏଇ ବାୟୋ ମଲିକ୍ୟୁଲ୍ସ କେତେ ପ୍ରକାରର ଓ କ'ଣ କ'ଣ?
0: ବାୟୋ ମଲିକ୍ୟୁଲ୍ସ ବହୁତ ପ୍ରକାର ଅଛନ୍ତି, ତଥାପି ପ୍ରଧାନ 4-5 ପ୍ରକାରର ବାୟୋ ମଲିକ୍ୟୁଲ୍ସ ଦେଖିବାକୁ ମିଳେ, ଯେଉଁମାନଙ୍କୁ ନେଇ ବହୁତ କିଛି ଆଲୋଚନା ହୁଏ। ତେଣୁ ସେଗୁଡ଼ିକ ହେଲେ କାର୍ବୋହାଇଡ୍ରେଟ୍ ବା ଶ୍ୱେତସାର, ପ୍ରୋଟିନ୍ ବା ପୁଷ୍ଟିସାର, ନ୍ୟୁକ୍ଲିକ୍ ଏସିଡ୍ ନେଷ୍ଟମୂଳ, ଚର୍ବି ବା ମେଦ ଯେଉଁଟାକି ଲିପିଡ୍ ବୋଲି କୁହାଯାଏ ବା ଫ୍ୟାଟ୍ ବୋଲି କୁହାଯାଏ ବି, ଆଉ ଗୋଟେ ହେଲା ଲିଗ୍ନିନ୍, ଏବଂ ଶେଷରେ ଆଉ ଛୋଟ ଛୋଟ ବି ନାଁ ଅଛି ସେଗୁଡ଼ାକର, ଏନ୍ଜାଇମ୍ ହେଲା, ହରମୋନ୍ ହେଲା, ଭିଟାମିନ୍ସ, ଆନ୍ଥ୍ରୋସିଆନିନ୍ସ, ଫ୍ଲାଭୋନ୍ସ, କ୍ଲୋରୋଫିଲ୍, ହିମୋଗ୍ଲୋବିନ୍, ଏଇଭଳିଆ ଇମ୍ପୋର୍ଟାଣ୍ଟ ବାୟୋ ମଲିକ୍ୟୁଲ ମଧ୍ୟ ଅଛନ୍ତି।
1: ଆଜ୍ଞା, ତେବେ ଏଇ ଜୀବକୋଷ ଗୁଡ଼ିକ ଶରୀରରେ କେଉଁଠାରେ ଥାନ୍ତି ଏବଂ ଏମାନଙ୍କର କାର୍ଯ୍ୟ କ'ଣ ସେ ଉପରେ ଟିକେ କହିଲେ ଭଲ ହେବ?
0: ଯଦି ଆରମ୍ଭ କରିବାକୁ ଚାହିଁବା କାର୍ବୋହାଇଡ୍ରେଟ୍ରୁ,
1: ଆଜ୍ଞା,
0: ତେଣୁ କାର୍ବୋହାଇଡ୍ରେଟ୍ ସେଗୁଡ଼ାକୁ ସାକାରାଇଡ୍ ବୋଲି କୁହାଯାଏ ଆମର ବିଜ୍ଞାନ ଭାଷାରେ। ବିଭିନ୍ନ ପ୍ରକାରର କାର୍ବୋହାଇଡ୍ରେଟ୍ ଥାନ୍ତି, ତଥା ମନୋସାକାରାଇଡ୍, ଡାଇସାକାରାଇଡ୍, ଟ୍ରାଇସାକାରାଇଡ୍, ଓଲିଗୋସାକାରାଇଡ୍, ପଲିସାକାରାଇଡ୍। ତେଣୁ ସାକାରାଇଡ୍ ଭିତରେ ସାଧାରଣତଃ ଗ୍ଲୁକୋଜ୍ ସହିତ ପ୍ରାୟ ସମସ୍ତେ ଜାଣନ୍ତି, ସେଟା ଗୋଟେ ମନୋସାକାରାଇଡ୍। ସେମିତି ସୁକ୍ରୋଜ୍ ହେଲା, ମାଲ୍ଟୋଜ୍ ହେଲା, ଲାକ୍ଟୋଜ୍ ହେଲା, ସେ ନାଁ ଗୁଡ଼ିକ ତ ପୁରା ପରିଚିତ, ସେଗୁଡ଼ା ହେଲା ଡାଇସାକାରାଇଡ୍। ଷ୍ଟାଚିଓଜ୍ ବୋଲି ଗୋଟେ ମଲିକ୍ୟୁଲ ଅଛି, ସେ ହେଲା ଟ୍ରାଇସାକାରାଇଡ୍। ତା'ପରେ ହେଲା ସେଲୁଲୋଜ୍, ଯେଉଁଟାକି ପଲିସାକାରାଇଡ୍ ବୋଲି କୁହାଯାଏ। କାଠର ମେନ୍ ଯେଉଁ କମ୍ପୋଜିସନ୍ ଯେଉଁଟା ସେ ହେଲା ସେଲୁଲୋଜ୍ରେ ତିଆରି ହୋଇଥାଏ। ତେଣୁ ହ୍ୟୁମାନ୍ ବଡ଼ିକିରୁ ଯଦି ଆମେ ଦେଖିବା ତାହେଲେ ପ୍ରାୟତଃ 50-100 ଟ୍ରିଲିୟନ୍ ସେ ସେଲ୍ସ ପ୍ରାୟ ଥାଆନ୍ତି।
1: ଆଜ୍ଞା,
0: ପ୍ରତି ସେଲ୍ର କମ୍ପୋଜିସନ୍ ଦେଖିବାକୁ ଗଲେ ସେଥିରୁ ପ୍ରାୟ ୱେଟ୍ ଅନୁସାରେ 70% ଥାଏ ଜଳ, 6% ଥାଏ କାର୍ବୋହାଇଡ୍ରେଟ୍, ଆଉ 15% ଥାଏ ପ୍ରୋଟିନ୍, 1% ନ୍ୟୁକ୍ଲିକ୍ ଏସିଡ୍, 2% ଥାଏ ଲିପିଡ୍, ଆଉ ଛୋଟ ଛୋଟ ମଲିକ୍ୟୁଲ 3% ଥାଏ, ଏବଂ କାର୍ବନ୍ ଡାଇଅକ୍ସାଇଡ୍, ୟୁରିଆ, ୟୁରିକ୍ ଏସିଡ୍ ଭଳି ଆଉ କିଛି ମଲିକ୍ୟୁଲ ମଧ୍ୟ 2% ଥାଆନ୍ତି। ଏହି ହିସାବରେ ପ୍ରାୟତଃ ବିଭକ୍ତିକରଣ କରାଯାଇଛି। ଆମେ କାର୍ବୋହାଇଡ୍ରେଟ୍କୁ ଯଦି ଦେଖିବା ଆମେ ତା'ର କାମକୁ, କାର୍ବୋହାଇଡ୍ରେଟ୍ର ମେନ୍ କାମ ହେଲା ଟୁ ସପ୍ଲାଏ ଏନର୍ଜି। ତେଣୁ ଏନର୍ଜି କେମିତି କାର୍ବୋହାଇଡ୍ରେଟ୍ରୁ ଆସୁଛି, ପ୍ରଥମେ ଆମେ କାର୍ବୋହାଇଡ୍ରେଟ୍ ଭାଙ୍ଗିକି, ଯେତେବେଳେ କାର୍ବୋହାଇଡ୍ରେଟ୍ ଭାଙ୍ଗୁଛି, ଭାଙ୍ଗିଲା ପରେ ତା'ର ଫର୍ମୁଲାଟି ହେଲା କେମିକାଲ ଫର୍ମୁଲା ବା ରାସାୟନିକ ଫର୍ମୁଲାଟି ହେଲା C6H12O6। ତେଣୁ ସିଏ ଯେତେବେଳେ ଅକ୍ସିଜେନ୍ ପ୍ରେଜେନ୍ସରେ ଦହନ ହୋଇକରି ଭାଙ୍ଗୁଛି ବା ବିଘଟନ ହେଉଛି, କାର୍ବନ୍ ଡାଇଅକ୍ସାଇଡ୍ ଦେଉଛି, ୱାଟର୍ ଦେଉଛି, ଆଉ ହିଟ୍ ଏନର୍ଜି, ସେଇ ହିଟ୍ ଏନର୍ଜିଟାକୁ ଆମକୁ କାମ କରିବାକୁ ଶକ୍ତି ଯୋଗାଉଛି। ସେମିତି ପ୍ରୋଟିନ୍ ଯାହାକି ଯେଉଁଗୁଡ଼ାକ ଅଛନ୍ତି ସେମାନଙ୍କର ମେନ୍ ଫଙ୍କସନ୍ ହେଉଛି, ଯଦି ଦେଖିବାକୁ ଗଲେ ଆମିନୋ ଏସିଡ୍ରୁ ସେଗୁଡ଼ିକ ଆରମ୍ଭ ହୋଇଥାନ୍ତି। 2 ଆମିନୋ ଏସିଡ୍ ମିଶିକି ଯଦି ଗୋଟେ ପ୍ରୋଟିନ୍ ତିଆରି କରିବ ତାକୁ କୁହାଯାଏ ପେପ୍ଟାଇଡ୍ ବା ଡାଇପେପ୍ଟାଇଡ୍। 3 ମିଶିକି ଯଦି ଆମିନୋ ଏସିଡ୍ ତିନି କଲେ ତାହେଲେ ଟ୍ରାଇପେପ୍ଟାଇଡ୍। ସେମିତି ଗୁଡ଼ାଏ ଆମିନୋ ଏସିଡ୍ ଯଦି ମିଶିଲା, ଅପ୍ ଟୁ 100% ଆମିନୋ ଏସିଡ୍ ମିଶିଲେ ତାକୁ ପଲିପେପ୍ଟାଇଡ୍ କୁହାଯାଏ। ତା'ପରେ ଯଦି 100ରୁ ଅଧିକ ହୋଇଗଲା ସେ ପଲିପେପ୍ଟାଇଡ୍କୁ ୟୁଜୁଆଲି ପ୍ରୋଟିନ୍ ବୋଲି କୁହାଯାଏ।
1: ଆଜ୍ଞା,
0: ତେଣୁ ପ୍ରୋଟିନ୍ର 20 ପ୍ରାୟ ଆମିନୋ ଏସିଡ୍ ଅଛି। ତେଣୁ ପ୍ରୋଟିନ୍କୁ ଯେତେବେଳେ ଭଙ୍ଗାଯାଏ, କେଉଁଥିରୁ 5 ବାହାରିବ, କେଉଁଥିରୁ 10 ବାହାରିବ, କେଉଁଠୁ 3 ବାହାରିବ, ବିଭିନ୍ନ ପ୍ରକାର ପ୍ରୋଟିନ୍ ପ୍ରାୟ ସେ ତା ପ୍ରୋଟିନ୍ ବିଘଟନ ଜରିଆରେ ଆମିନୋ ଏସିଡ୍ ସବୁ ମିଳିଥାଏ। ଆଉ ପ୍ରୋଟିନ୍ ଗୁଡ଼ାକ କାହିଁକି ଏତେ ଇମ୍ପୋର୍ଟାଣ୍ଟ ଯେ ସେଗୁଡ଼ାକ ପ୍ରତି ବାୟୋକେମିକାଲ ରିଆକ୍ସନ୍ ଯେତେ ହେଉଛି ସେଗୁଡ଼ାକରେ ଏନ୍ଜାଇମ୍ ବୋଲି ଗୋଟିଏ ନାଁଟେ ଆପଣମାନେ ଶୁଣିଥିବେ ସେ ବିଷୟରେ।
1: ଆଜ୍ଞା,
0: ସେ ଏନ୍ଜାଇମ୍ ଗୁଡ଼ାକ ସବୁ ପ୍ରୋଟିନ୍ ଗୁଡ଼ାକ, ତେଣୁ ଅଲ୍ ଏନ୍ଜାଇମ୍ସ ଆର୍ ପ୍ରୋଟିନ୍ସ, କିନ୍ତୁ ସବୁ ପ୍ରୋଟିନ୍ ଏନ୍ଜାଇମ୍ ନୁହନ୍ତି। କେତେ ସିଲେକ୍ଟିଭ ପ୍ରୋଟିନ୍ ଯେଉଁଗୁଡ଼ାକୁ ଏନ୍ଜାଇମ୍ କୁହାଯାଏ ସେଗୁଡ଼ାକ ସିଲେକ୍ଟିଭଲି ପୁରା ନିର୍ଦ୍ଦିଷ୍ଟ ଭାବରେ ନିର୍ଦ୍ଦିଷ୍ଟ ରାସାୟନିକ ପ୍ରକ୍ରିୟାରେ ସେମାନେ ଅଂଶଗ୍ରହଣ କରନ୍ତି। ବେସିକାଲି ଦେ ଆର୍ ବାୟୋକାଟାଲିଷ୍ଟ ବୋଲି ସେଇ ଏନ୍ଜାଇମ୍ ମାନେ କୁହାଯାଆନ୍ତି। କାରଣ ବାୟୋକେମିକାଲ ରିଆକ୍ସନ୍ ଗୁଡ଼ାକ ଏତେ ନେଚର ବେସ୍ଡ, ସେ ବାୟୋକେମିକାଲ ରିଆକ୍ସନ୍ ସେ ହାଇଲି ସ୍ପେସିଫିକ୍, ତେଣୁ ଗୋଟିଏ ଏନ୍ଜାଇମ୍ କେବଳ ଗୋଟିଏ ରିଆକ୍ସନ୍କୁ କ୍ୟାରି ଆଉଟ୍ କରିବ ବା ତାକୁ ସମ୍ପୂର୍ଣ୍ଣ କରିବ।
1: ଆଜ୍ଞା,
0: ଆଉ ଗୋଟିଏ ତା'ର ଇମ୍ପୋର୍ଟାଣ୍ଟ ଜିନିଷ ହେଲା, ସେମାନେ ଗ୍ରୋଥ୍ ଆଉ ମେଣ୍ଟେନାନ୍ସ ଅଫ୍ ଦି ସେଲ୍, ସେଲ୍ ବଢ଼ିବାରେ ଆଉ ତାକୁ ମେଣ୍ଟେନ୍ କରିବାରେ ଏଇ ପ୍ରୋଟିନ୍ ଗୁଡ଼ାକ ଭାରି ନିହାତି ତାଙ୍କର କାମ। ସେଟା ସବୁଠୁ ଇମ୍ପୋର୍ଟାଣ୍ଟ କାମ ହେଲା, ମିନି ପେପ୍ଟାଇଡ଼ ବା ପ୍ରୋଟିନ୍ ସେମାନେ କ'ଣ କହନ୍ତି ନା, ନ୍ୟୁରୋ ଟ୍ରାନ୍ସମିଟର ଭିତରେ ଖବରକୁ, ମେସେଜ୍କୁ ଗୋଟେ ଜାଗାରୁ ଆଉ ଜାଗାକୁ ନିଅନ୍ତୁ। ଯେମିତି ଗୋଟେ ସେଲ୍ରୁ ଆଉ ଗୋଟିଏ ସେଲ୍କୁ ସେମାନେ ନିଅନ୍ତି, ସେତେବେଳେ ବ୍ରେନ୍କୁ ଜରିଆରେ ବେଳେବେଳେ ନିଅନ୍ତି, ବ୍ରେନ୍କୁ ବାଇପାସ୍ କରିକି ବେଳେବେଳେ ନିଅନ୍ତି। ତେଣୁ ଗୋଟେ ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ୍ ଆଉ ଗୋଟେ ହେଲା ଅଟୋନୋମସ୍ ନର୍ଭସ୍ ସିଷ୍ଟମ୍ ଅଛି। ତେଣୁ ଗୋଟିଏ ସେଲ୍ରୁ ଆଉ ଗୋଟେ ସେଳକ ସିଧାସଳଖ ଯଦି ଯିବେ ବ୍ରେନ୍କୁ ନ କହିକରି, ସେଇଟା ଅଟୋନୋମସ୍ ସର୍ଭସ୍ ଯେମିତି ହେଲା କଣ୍ଟା ପୋଦିଗଲେ ଗୋଡ଼ ଉଠିଯିବାଟା ଉପରକୁ, ପୋକ ଆଖିରେ ପଡ଼ିବା ପୂର୍ବରୁ ଆଖି ପତା ପଡ଼ିଯିବା, ସେଥିରେ ବ୍ରେନ୍ ସେଗୁଡ଼ା ଜାଣିନି, ବ୍ରେନ୍କୁ ଦିଆଯାଏନି, ସମୟ ନଥାଏ ବ୍ରେନ୍କୁ ଦେବାକୁ। ତେଣୁ ଏଇ ଯେଉଁ ଇନଫର୍ମେସନ୍ଟା ଯାଏ ଗୋଟେ ସେଲ୍ରୁ ଆଉ ଗୋଟେ ସେଲ୍କୁ ବେସିକାଲି ଏଇ ନର୍ଭସ୍ ସିଷ୍ଟମ୍ ଜରିଆରେ ଯାଏ କିମ୍ବା ବ୍ଲଡ୍ ଭେସେଲ୍ ଜରିଆରେ ଯାଏ, ସେଇଟାକୁ ସେମାନଙ୍କୁ ନ୍ୟୁରୋ ଟ୍ରାନ୍ସମିଟର ବୋଲି କୁହାଯାଏ, ଯଦି ନର୍ଭସ୍ ସିଷ୍ଟମ୍ ଦେଇକି ଯାଇଥିବ, ନହେଲେ ହିମୋ ଟ୍ରାନ୍ସମିଟର କହିବା ଯଦି ବ୍ଲଡ୍ ଭେସେଲ୍ ଦେଇକି ଯାଇଥିବ। ତେଣୁ ପ୍ରୋଟିନ୍ ଗୁଡ଼ାକ ପ୍ରଧାନତଃ ଏହି ପ୍ରକାର ତିନି ଚାରିଟି ତା'ର କାମ ଥାଏ, ଯେଉଁଟାକି ଭାରି ଇମ୍ପୋର୍ଟାଣ୍ଟ। ତା'ପରେ ଆମେ ଆସିବା ନ୍ୟୁକ୍ଲିକ୍ ଏସିଡ୍। ନ୍ୟୁକ୍ଲିକ୍ ଏସିଡ୍ ବା ନ୍ୟାସୀୟ ଅମ୍ଳ ଆରମ୍ଭ ହୋଇଥାଏ ବେସିକାଲି ତିନୋଟି ମଲିକ୍ୟୁଲ, ତିନି ପ୍ରକାରର ମଲିକ୍ୟୁଲ ସେଇଟା, ଗୋଟେ ହେଲା ରାଇବୋସ୍ ସୁଗାର ବା ଡି ରାଇବୋସ୍ ସୁଗାର ଯେଉଁଟାକି କାର୍ବୋହାଇଡ୍ରେଟ୍ ଗୋଟେ ଗୋଟେ, ଆଉ ଗୋଟେ ହେଲା ନାଇଟ୍ରୋଜିନିୟସ୍ ବେସ୍, ପାଞ୍ଚଟା ବେସ୍ ଅଛି ସେଥିରେ, ତାକୁ ଏ ଟି ଜି ସି ୟୁ ବୋଲି କୁହାଯାଏ, ଏ ଫର୍ ଆଡିନାଇନ୍, ଜି ଫର୍ ଗୁଆନିନ୍, ଗାଇନୋସିନ୍, ଗୁଆନୋସିନ୍, ଥାଇମିନ୍, ସାଇଟ୍ରୋଜିନ୍, ୟୁରାସିଲ୍, ଏମିତି ପ୍ରକାରର ପାଞ୍ଚଟି ଥାଏ। ସେଇ ପାଞ୍ଚଟିକୁ ନେଇକି ଯେତେବେଳେ ଗୋଟିଏ ନାଇଟ୍ରୋଜେନ୍ ବେସ୍ ସୁଗାର ସହିତ ମିଶିଯାଏ, ସେ ଡିଏକ୍ସି ରାଇବୋସ୍ ସୁଗାର ହେଉ କିମ୍ବା ରାଇବୋସ୍ ସୁଗାର ହେଉ, ଡିଏନ୍ଏରେ ଥାଏ ଡିଏକ୍ସି ରାଇବୋସ୍ ସୁଗାର, ଆର୍ଏନ୍ଏ ଥାଏ ରାଇବୋସ୍ ସୁଗାର, ତେଣୁ ସୁଗାର ଆଉ ନାଇଟ୍ରୋଜିନିୟସ୍ ବେସ୍ ମିଶିଗଲେ ସେଗୁଡ଼ାକୁ ନ୍ୟୁକ୍ଲିଓସାଇଡ୍ କୁହାଯାଏ। ଆଉ ସୁଗାର ପ୍ଲସ୍ ଏସିଡ୍ ଆଉ ପ୍ଲସ୍ ବେସ୍, ତିନିଟା ଯୋଗୁଁ ଯଦି ମିଶିଗଲେ ଗୋଟେ ପ୍ରକାର ଏସିଡ୍ ସେଥିରେ ଯେତେବେଳେ ମିଶେ ତାକୁ ଫସ୍ଫୋରିକ୍ ଏସିଡ୍ ବୋଲି କୁହାଯାଏ। ତେଣୁ ଏସିଡ୍ ବେସ୍ ସୁଗାରର ଯେଉଁ କମ୍ପୋଜିସନ୍ଟା ହୁଏ ସିଏ ବି ଗୋଟେ ମଲିକ୍ୟୁଲ, ସେଇଟାକୁ କୁହାଯାଏ ଏଟିପି ବୋଲି କୁହାଯାଏ। ସୋ ନ୍ୟୁକ୍ଲିଓଟାଇଡ୍ ଆସିଗଲା ବର୍ତ୍ତମାନ, ତେଣୁ ମାନେ ଯେକୌଣସି ଗୋଟିଏ ବେସ୍ରୁ ଦୁଇଟି ହେଲେ ନ୍ୟୁକ୍ଲିଓସାଇଡ୍ ହେଲା, ଦୁଇରୁ ଏସିଡ୍ ମିଶିକି ଯେତେବେଳେ ତିନିଟା ହେଇଗଲା ସେଇଟାକୁ କୁହାଗଲା ନ୍ୟୁକ୍ଲିଓଟାଇଡ୍, ଆଉ ଗୁଡ଼ାଏ ଯେତେବେଳେ ନ୍ୟୁକ୍ଲିଓଟାଇଡ୍ ହେଲା ସେଇଟାକୁ କହିଲା ପଲିନ୍ୟୁକ୍ଲିଓଟାଇଡ୍। ତେଣୁ ପଲିନ୍ୟୁକ୍ଲିଓଟାଇଡ୍ ଆକ୍ଚୁଆଲି ଡିଏନ୍ଏ ଆର୍ଏନ୍ଏ, ତେଣୁ ଡିଏନ୍ଏ ଆର୍ଏନ୍ଏର କାମ ବେସିକାଲି ଭାରି ଇମ୍ପୋର୍ଟାଣ୍ଟ, ତିନିଟା ମେଜର୍ କାମ ରହିଗଲା। ଡିଏନ୍ଏ ବେସିକାଲି ଆମର ସେ ଗୋଟେ ପ୍ରକାର ତ ଏଇଟା 1960 ମସିହାରୁ ତ ସେ ଏଷ୍ଟାବ୍ଲିଶ୍ ହୋଇସାରିଲାଣି, କେମିତି ଏଇଟା ଡବଲ୍ ହ୍ୟାଣ୍ଡେଡ଼୍, ୱାଟସନ୍ ଆଉ କ୍ରିକ୍ ଯେଉଁ ମଡ଼େଲ ଦେଇଥିଲେ ତିନି ପ୍ରକାର ଡବଲ୍ ହେଲିକାଲ୍ ଷ୍ଟ୍ରକ୍ଚର୍, ଆର୍ଏନ୍ଏଟା ସିଙ୍ଗଲ୍ ହେଲିକାଲ୍ ଷ୍ଟ୍ରକ୍ଚର୍, ଆଉ ଡିଏନ୍ଏର ମେନ୍ ଷ୍ଟ୍ରକ୍ଚର୍ ଉପରେ ତା'ର ତାକୁ ଭାଗ ଭାଗ କରି ଦିଆଯାଇଛି, ଗୋଟେ ଗୋଟେ ସେଗମେଣ୍ଟକୁ ତାକୁ ଡିଏନ୍ଏ ତାକୁ ଜିନ୍ ବୋଲି ଯାହାକୁ କୁହାଯାଏ, ଜିନ୍କି ତିନିଟା ୟୁନିଟ୍କି ନେଇକରି ଗୋଟେ ପ୍ରକାର କୋଡ଼ନ୍ ତିଆରି କରାଯାଇଥାଏ, ସେ ଗୁଡ଼ାଏ କୋଡ଼ନ୍କୁ ଗୋଟେ ଜିନ୍ ତିଆରି ହୋଇଥାଏ। ତେଣୁ ଏଇ ଜିନ୍ ଯେଉଁ କ୍ୟାରେକ୍ଟରଟା ସେଇଟା ହେଲା କ୍ୟାରେକ୍ଟର ଅଫ୍ ହେରିଡ଼ିଟି ବୋଲି ସେଇଟା କୁହାଯାଏ, ସେଇଟା ମାଇଗ୍ରେଟ୍ ହୁଏ ଗୋଟେ ତା'ର ଅପଷ୍ଟ୍ରିମ୍କୁ, ଗୋଟେ ଜେନେରେସନ୍ ଆଉ ଗୋଟେ ଜେନେରେସନ୍କୁ ୟୁଜୁଆଲି ସାଇଯାଏ। ତେଣୁ ଏ ଡିଏନ୍ଏ ଆର୍ଏନ୍ଏ ଷ୍ଟ୍ରକ୍ଚର୍ ତ ବହୁତ କମ୍ପ୍ଲିକେଟେଡ଼୍ ଷ୍ଟ୍ରକ୍ଚର୍, ତା ବିଷୟରେ ଉଣା ଅଧିକୃତ ପ୍ରାୟ ଜାଣିଥିବେ, ତା'ର ମେନ୍ ଯେଉଁ ତିନୋଟି ଫଙ୍କସନ୍ ତା ବିଷୟରେ କହିବାଟା ବରଂ ଉଚିତ ବେଶୀ, ସେଇଟା ପ୍ରଥମ ଫଙ୍କସନ୍ ହେଲା ରେପ୍ଲିକେସନ୍। ତେଣୁ ରେପ୍ଲିକେସନ୍ ଅଫ୍ ଡିଏନ୍ଏ ଯେଉଁଟାକୁ କୁହାଯାଏ, ସେଇଟା ଗୋଟିଏ ଡିଏନ୍ଏ ଆଉ ଗୋଟିଏ ଡିଏନ୍ଏ କେମିତି ତିଆରି ହେବ ସେଇଟା ତା'ର ଇମ୍ପୋର୍ଟାଣ୍ଟ ଗୋଟେ, ପ୍ରୋଟିନ୍ ସିନ୍ଥେସିସ୍ରେ ଏଇ ନ୍ୟୁକ୍ଲିକ୍ ଏସିଡ୍ର ଗୋଟେ କାମ। ତେଣୁ ୟୁଜୁଆଲି ଗୋଟେ ହେଲା ରେପ୍ଲିକେସନ୍ ବା ଏକରୁ ଅନେକ ହେବା, ତାଙ୍କର ନିଜର ବଂଶ ବିସ୍ତାର ସଂଖ୍ୟା ବଢ଼େଇବା, ଦୁଇରେ ହେଲା ପ୍ରୋଟିନ୍ ସିନ୍ଥେସିସ୍, ଟ୍ରାନ୍ସଲେସନ୍ ଆଉ ଟ୍ରାନ୍ସକ୍ରିପ୍ସନ୍ ଦୁଇଟା ପ୍ରୋସେସ୍, ତା ଜରିଆରେ ପ୍ରୋଟିନ୍ କେମିତି ସିନ୍ଥେସିସ୍ ହୁଏ ନ୍ୟୁକ୍ଲିୟସ୍ ଭିତରେ ବାଇ ଦି ହେଲ୍ପ ଅଫ୍ ଦିସ୍ ନ୍ୟୁକ୍ଲିକ୍ ଏସିଡ୍, ସେଇଟା ନ୍ୟୁକ୍ଲିକ୍ ଏସିଡ୍ର ଗୋଟେ ମେଜର୍ କାମ।
1: ଆଜ୍ଞା,
0: ତାପରେ ତିନି ନମ୍ବର ତା'ର କାମ ହେଲା ଇଟ୍ କ୍ୟାରିଜ୍ ଦି ହେରିଡ଼ିଟି, ବାପା ମାଆଙ୍କର ଯେଉଁ କ୍ୟାରେକ୍ଟରଟାକୁ ସେଇଟା ଛୁଆମାନଙ୍କ ପାଖକୁ ନେକ୍ସଟ ଜେନେରେସନ୍ କେମିତି ଯାଏ, ସେଇଟା ବି ଗୋଟେ ଡିଏନ୍ଏ ଆର୍ଏନ୍ଏରେ ସେଇଟା ଲେଖା ହେଇକରି ପ୍ରାୟ ମାଇଗ୍ରେଟ୍ ହେଇଯାଏ ନେକ୍ସଟ ଜେନେରେସନ୍କୁ।
1: ଆଜ୍ଞା,
0: ତାପରେ ଆମେ ଆସିବା ଲିପିଡ୍ କି ବେସିକାଲି, ଲିପିଡ଼୍ର ରୋଲ୍ କିଛି କମ୍ ନୁହେଁ, ଲିପିଡ଼୍ ଗୁଡ଼ାକ ପ୍ରାୟ ତୁମର ସେଲ୍ ମେମ୍ବ୍ରେନ୍ରେ ଥାନ୍ତି, ତେଣୁ ସେଲ୍ ମେମ୍ବ୍ରେନ୍ରେ ଆମର ଯେଉଁ ଦୁଇ ପ୍ରକାରର ଦୁଇଟି ଲେୟର୍ର ପ୍ରୋଟିନ୍ ଲିପିଡ଼୍ ବାଇ ମେମ୍ବର ବୋଲି କୁହାଯାଏ, ତେଣୁ ଦୁଇଟା ଲିପିଡ଼୍ ଲେୟର୍ ତା ଭିତରେ ପ୍ରୋଟିନ୍ ଥାଇକରି ପ୍ରୋଟିନ୍ ଲିପିଡ଼୍ ବାଇ ଲେୟର୍ ନାଁରେ ବ୍ରେନ୍ ଗୁଡ଼ାକ ସବୁ ଥାଏ। ଆମେ ଜାଣିଛେ ତ ପ୍ଲାଣ୍ଟ ସେଲ୍ରେ ସେଲ୍ ମେମ୍ବ୍ରେନ୍ ବି ଅଛି, କିନ୍ତୁ ଆନି ସେଲ୍ରେ ଦୁଇଟା ଅଛି, ଗୋଟେ ସେଲ୍ ୱାଲ୍ ଅଛି, ଗୋଟେ ସେଲ୍ ମେମ୍ବ୍ରେନ୍ ବି ଅଛି।
1: ଆଜ୍ଞା,
0: ତେଣୁ ସେଲ୍ ମେମ୍ବ୍ରେନ୍ରେ ଥାନ୍ତି ଲିପିଡ଼୍ମାନେ, ସେ ଲିପିଡ଼୍ର ମେନ୍ ଫଙ୍କସନ୍ ସବୁ ଅଛି, ଆଉ ଟିକେ ଆଗରେ ଆମେ ଆଲୋଚନା କରିବା ତା ବିଷୟରେ ବି ଲିପିଡ଼୍ ଗୁଡ଼ା କେମିତି ଏତେ ଇନଫର୍ମେଟିଭ।
1: ଆଜ୍ଞା,
0: ସେମାନେ ଆକ୍ଚୁଆଲି ଲିପିଡ଼୍ରେ ସବୁ ଥାନ୍ତି ନା ରିସେପ୍ଟର୍ ବୋଲି ଗୋଟେ ଅର୍ଗାନ୍, ତା ବିଷୟରେ ଆମେ ପରେ କହିବା, ସେ ରିସେପ୍ଟର୍ମାନେ ଚିହ୍ନିପାରନ୍ତି ବାୟୋ ମଲିକ୍ୟୁଲ୍ ଗୁଡ଼ାକୁ ଆଜ୍ ମେସେଞ୍ଜର ମଲିକ୍ୟୁଲ୍, କେଉଁଠୁ କ'ଣ ଇନଫର୍ମେସନ୍ ଆସିଲା, କେଉଁ ଇନଫର୍ମେସନ୍ଟା ନ୍ୟୁକ୍ଲିୟର୍ ଭିତରକୁ ଛାଡ଼ିବା, ନ୍ୟୁକ୍ଲିୟସ୍ ଭିତରୁ କେଉଁ ଇନଫର୍ମେସନ୍ ଆସିଲା ତାକୁ ବାହାରକୁ ଛାଡ଼ିବା, ତାକୁ କଣ୍ଟ୍ରୋଲ୍ଟି ଏଇ ଲିପିଡ୍ ପ୍ରୋଟିନ୍ ଲିପିଡ୍ ଯେଉଁ ମେମ୍ବ୍ରେନ୍ ଭିତରେ ପ୍ରୋଟିନ୍ ମାନେ ଥାଆନ୍ତି ସେ ପ୍ରୋଟିନ୍ ମାନଙ୍କର କାମ ମେନ୍ଲି କାମ, ତେଣୁ ଇଏ ଥାଏ ଲିପିଡ୍ ମାନେ ଥାଆନ୍ତି ସେଇ ମେମ୍ବ୍ରେନ୍ ଉପରେ ପ୍ରାୟ ଥାଆନ୍ତି। ବିଭିନ୍ନ ପ୍ରକାର ଲିପିଡ୍ ଥାଆନ୍ତି, ଗ୍ଲାଇକୋଲିପିଡ୍ ଥାଆନ୍ତି, ଫସ୍ଫୋଲିପିଡ୍ ଥାଆନ୍ତି, ଷ୍ଟିରଲ୍ ଥାଆନ୍ତି, ପ୍ରୋଷ୍ଟାଗ୍ଲାଣ୍ଡିନ୍ ଥାଆନ୍ତି, ଲିକୋଟ୍ରାଇନ୍ ଥାଆନ୍ତି, ଏମିତି ଚାରି ପାଞ୍ଚ ପ୍ରକାର ବି ସେମାନେ ଲିପିଡ୍ ଥାଆନ୍ତି ଡିପେଣ୍ଡିଂ ଅପନ୍ ଦେୟାର ସାଇଜ୍ ଆଉ ଷ୍ଟ୍ରକ୍ଚର। ଆଉ ଗୋଟିଏ ଲିଗ୍ନିନ୍ ବୋଲି ବି କୁହାଯାଇପାରେ, ମେନ୍ଲି ସେଲୁଲୋଜ୍ ଯେମିତି ପ୍ଲାଣ୍ଟ୍ର ଗୋଟେ ଏ ପ୍ଲାଣ୍ଟ୍ରେ ଯେଉଁଟା ଗୋଟେ ବଡ଼ କମ୍ପୋନେଣ୍ଟ ହେଲା ତା'ର ଗ୍ରୀନ୍ ପିଗମେଣ୍ଟଟା ଥାଏ, ସେଲୁଲୋଜ୍ ତା'ର ଯେଉଁ ମେନ୍ ବଡ଼ିଟା ଯେଉଁଟା ପ୍ଲାଣ୍ଟ୍ରେ ସେଲୁଲୋଜ୍ ଯେଉଁଟାକି କାର୍ବୋହାଇଡ୍ରେଟ୍ ଥାଏ ଗୋଟା ପଲିମର୍ଟା, ସେମିତି ଲିବ୍ଲିନ୍ ଗୋଟେ ଗ୍ରୀନ୍ ପିଗମେଣ୍ଟ୍ରେ ଲିଗ୍ନ ବି ଥାଏ, ସିଏ ବି ଗୋଟେ ଆଫ୍ଟର ସେଲୁଲୋଜ୍ ଗୋଟେ ମେଜର୍ କମ୍ପୋନେଣ୍ଟ ଯେଉଁଟାକି ପ୍ଲାଣ୍ଟ୍ର।
1: ଆଜ୍ଞା, ତେବେ ଆପଣ ଏବେ କୁହନ୍ତୁ ଯେ କୋଷ ଭଳି ଏକ ଅତ୍ୟନ୍ତ ଛୋଟିଆ ବ୍ୟବସ୍ଥା ବା ସିଷ୍ଟମ୍ ଭିତରେ ଯେଉଁ ହଜାର ହଜାର ଜୀବଣୁ ବା ବାୟୋ ମଲିକ୍ୟୁଲ୍ସ ମାନେ ଅତ୍ୟନ୍ତ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିପାରୁଥିବାର କାରଣ କ'ଣ ହୋଇପାରେ ବୋଲି ଆପଣ କହିବେ?
0: ହଁ, ଇଏ ଗୋଟେ ବି ଭଲ ପ୍ରଶ୍ନ। ଅନେକ ଗୁଡ଼ିଏ କାରଣ ଭିତରୁ ଗୋଟିଏ ପ୍ରଧାନ କାରଣ ହେଲା ଯେଉଁଟାକି ଆମେ ଓଡ଼ିଆରେ ତାକୁ ସଦ୍ଭାବନା ବୋଲି କହିବା, ଇଂରାଜୀରେ ତାକୁ ହାରମୋନି ବୋଲି ବି କୁହାଯାଏ।
1: ଆଜ୍ଞା,
0: ତେଣୁ ପରସ୍ପ୍ରତି ଯେଉଁଟାକି ସଦିଚ୍ଛା, ସମ୍ମାନ, ସ୍ୱୀକାରତି ସେଇଟା ନିହାତି ଭାବରେ ବଜାୟ ରହିବା ଦରକାର ଯେଉଁଟାକି ଥାଏ। ପ୍ଲାଣ୍ଟ ଭିତରେ ହେଉ ବା ଆନିମଲ୍ ଭିତରେ ହେଉ, ଗୋଟେ ସିଷ୍ଟମ୍ରେ ଆଉ ଗୋଟେ ସିଷ୍ଟମ୍ କେମିତି ପରସ୍ପର ଭିତରେ ସଦ୍ଭାବନା ବା ପରସ୍ପର ଭିତରେ ହାରମୋନି ରକ୍ଷା କରିକି ସେମାନେ ସିଷ୍ଟମ୍ଟାକୁ ଚଳେଇଥାନ୍ତି ଆଉ ପର୍ପସ୍ଟା ତାଙ୍କର ଫୁଲଫିଲ୍ ହୋଇଥାଏ ସେଇଟା ଦେଖାଯାଏ ଆନିମଲ୍ ମାନେ ଲିଭିଂ ଲାଇଫ୍ ସିଷ୍ଟମ୍ରେ। ତେଣୁ ବେସିକାଲି ଯେକୌଣସି ଗୋଟେ ସିଷ୍ଟମ୍ ତା'ର ବାତାବରଣ ମଧ୍ୟରେ ବ୍ୟବସ୍ଥା ଓ ବାତାବରଣ ଭିତରେ କୋଡ଼ିନେସନ୍ଟା ପୁରା ଭଲ ଭାବରେ ମେଣ୍ଟେନ୍ ହୋଇକି ରହିଥାଏ, ଉତ୍ତମ ବୁଝାମଣା ହୋଇଥାଏ। ତା ଭିତରେ ଆମର ଗୋଟେ ଇମ୍ପୋର୍ଟାଣ୍ଟ ବ୍ରାଞ୍ଚ ଅଫ୍ ସାଇନ୍ସ ବି ଅଛି, ତାକୁ କୁହାଯାଏ ସିଷ୍ଟମ୍ ବାୟୋଲୋଜି ବୋଲି।
1: ଆଜ୍ଞା,
0: ତେଣୁ ଏନ୍ଭାରନମେଣ୍ଟ କ'ଣ କି ତାକୁ ଠିକ୍ ଭାବରେ ପଢ଼ିପାରିକି ଠିକ୍ ଭାବରେ ବୁଝିପାରିକି ସେହି ଅନୁସାରେ ଯଦି କାମ କରିବା ଆଉ ତା ସହିତ ଯଦି ଭଲ କୋଡ଼ିନେସନ୍ ରହିବ ବା ଭଲ ହାରମୋନି ମେଣ୍ଟେନ୍ ହୋଇପାରିବ ତାହେଲେ ସିଷ୍ଟମ୍ଟି ସୁରୁଖୁରୁରେ ଚାଲିବ, ନହେଲେ ଅସୁବିଧା ହେବ।
1: ଆଜ୍ଞା, ଅତ୍ୟନ୍ତ ଛୋଟିଆ ସିଷ୍ଟମ୍ ଭିତରେ ଯେଉଁ ହଜାର ହଜାର ଜୀବଣୁ ବା ବାୟୋମଲିକ୍ୟୁଲ୍ସ ମାନେ ଯେଉଁ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରୁଛନ୍ତି ତା'ର କାରଣ ଆପଣ କହିଲେ, ତାକୁ ଟିକେ କିଛି ଉଦାହରଣ ସହିତ ବୁଝାଇଲେ ମୋତେ ଭଲ ହେବ।
0: ହଁ, ଗୋଟିଏ ଦୁଇଟି ଉଦାହରଣ ଆମେ ଦେବା ଏଠି। ଗୋଟିଏ ଉଦାହରଣ ଦେଖନ୍ତୁ, ଆମେ ପ୍ରାୟ ସମସ୍ତେ ଜାଣିଛେ ଯେ ନେଚର୍ ବା ପ୍ରକୃତିରେ କେମିତି ଫଟୋସିନ୍ଥେସିସ୍ ଆଉ ରେସ୍ପିରେସନ୍ ପରସ୍ପର ଭିତରେ ହାରମୋନି ରକ୍ଷା କରିକିରି ସେମାନେ କାମ କରୁଛନ୍ତି ସେଇଟା ବୁଝିବା ନିହାତି ଦରକାର।
1: ଆଜ୍ଞା,
0: ତେଣୁ ଫଟୋସିନ୍ଥେସିସ୍ ପ୍ରୋସେସ୍ରେ କ'ଣ ହୋଇଥାଏ ନା, କାର୍ବନ୍ ଡାଇଅକ୍ସାଇଡ୍, ୱାଟର୍ ଆଉ ସନ୍ଲାଇଟ୍, ଏଇ ତିନିଟାଙ୍କ ପ୍ରେଜେନ୍ସରେ ୟୁଜୁଆଲି ଜଳରୁ ଯାଏ ପାଣି ଆଉ ଏୟାର୍ରୁ ଯାଏ କାର୍ବନ୍ ଡାଇଅକ୍ସାଇଡ୍, ସନ୍ଲାଇଟ୍ ପ୍ରେଜେନ୍ସରେ କିଛି ଏନର୍ଜି ସିଏ ନିଏ, ସେ ନେଇକରି ଗ୍ଲୁକୋଜ୍ଟାକୁ ତିଆରି କରେ, ଅକ୍ସିଜେନ୍ ମଲିକ୍ୟୁଲ୍ ଛାଡ଼େ।
1: ଆଜ୍ଞା,
0: ଆଉ ତା ସହିତ ଏଇ ଯେଉଁ ଅକ୍ସିଜେନ୍ ମଲିକ୍ୟୁଲ୍ଟା ବାହେ ଏଇଟା ଏକ୍ସକ୍ଲୁସିଭ୍ଲି ପାଣିରୁ ହିଁ ଆସେ। ୱାଟର୍ ଯେଉଁ କହୁଛେ, କାରଣ ଅକ୍ସିଜେନ୍ ଦୁଇ ଜାଗାରେ ଅଛି, କାର୍ବନ୍ ଡାଇଅକ୍ସାଇଡ୍ର ଅକ୍ସିଜେନ୍ ଅଛି, ୱାଟର୍ରେ ବି ଅକ୍ସିଜେନ୍ ଅଛି, କାର୍ବନ୍ ଡାଇଅକ୍ସାଇଡ୍ ମାନେ CO2, ୱାଟର୍ ମାନେ H2O, ଦୁଇଟା ଜାଗାରେ ଯେହେତୁ ଅକ୍ସିଜେନ୍ ଅଛି, କିନ୍ତୁ ଯେଉଁ ଅକ୍ସିଜେନ୍ଟାକୁ ଛାଡ଼ୁଛି ପ୍ରକୃତ ପ୍ରାଣୀମାନଙ୍କ ପାଇଁ ପ୍ଲାଣ୍ଟ, ସେଇ ଅକ୍ସିଜେନ୍ଟା ଏକ୍ସକ୍ଲୁସିଭ୍ଲି ସେଇଟା ପାଣିରୁ ହିଁ ଆସିଥାଏ, କାର୍ବନ୍ ଡାଇଅକ୍ସାଇଡ୍ର ଅକ୍ସିଜେନ୍ଟା ଆସେ ନାହିଁ।
1: ତେଣୁ
0: ଏଇ କେମିକାଲ୍ ଜରିଆରେ ଆମେ ଦେଖିଲେ ଯେ ପ୍ଲାଣ୍ଟ ତା'ର ଫଟୋସିନ୍ଥେସିସ୍ ତିଆରି କରିକି ଅକ୍ସିଜେନ୍ ଛାଡ଼ୁଛି ଆଟମସ୍ଫିୟରକୁ, କିନ୍ତୁ ଅନ୍ୟପକ୍ଷରେ ଆମେ ସେଇ ଅକ୍ସିଜେନ୍ଟା ପ୍ରାଣୀମାନେ କ'ଣ କରୁଛେ, ସେ ଅକ୍ସିଜେନ୍ଟିକୁ ଆମେ ନେଉଛେ, ଆମର ରେସ୍ପିରେସନ୍ ଆମେ କରୁଛେ। ତେଣୁ ରେସ୍ପିରେସନ୍ ସାଧାରଣତଃ ଦୁଇ ପ୍ରକାର ଆମର ଥାଏ ପ୍ରାଣୀମାନଙ୍କର, ତା'ର ଗୋଟେ ହେଲା ପଲ୍ମୁଲାରୀ ରେସ୍ପିରେସନ୍ ଆଉ ଗୋଟେ ହେଲା ସେଲୁଲାର ରେସ୍ପିରେସନ୍।
1: ଆଜ୍ଞା,
0: ତେଣୁ ପଲ୍ମୁଲାରୀ ରେସ୍ପିରେସନ୍ରେ ହୁଏ କ'ଣ ନା, ଆମର ବ୍ଲଡ୍ ଭେସେଲ୍ରେ ଯେଉଁ ହିମୋଗ୍ଲୋବିନ୍ ଭଳିଆ ଇମ୍ପୋର୍ଟାଣ୍ଟ ମଲିକ୍ୟୁଲ୍ଟି ଅଛି, ସିଏ ଆମେ ଇନହେଲ୍ରେ ଯେଉଁ ଅକ୍ସିଜେନ୍ଟା ଆମେ ନେଉ ଭିତରକୁ, ତା ସହିତ ମିଶି ସିଏ ଗୋଟେ କମ୍ପ୍ଲେକ୍ସ ମଲିକ୍ୟୁଲ୍ ତିଆରି କରେ, ସେଇଟା ହେଲା ଅକ୍ସି ହିମୋଗ୍ଲୋବିନ୍, ଯେଉଁଟାକି ଲଙ୍ଗ୍ସରେ ହୋଇଥାଏ, ସେଇଟା ଲଙ୍ଗ୍ସ ପର୍ଯ୍ୟନ୍ତ କାର୍ବନ୍ ଅକ୍ସିଜେନ୍ଟି ଯାଏ, ଲଙ୍ଗ୍ସରେ ଯେଉଁ ଭେସେଲ୍ ସବୁ ଆସିଛନ୍ତି ବ୍ଲଡ୍ ଭେସେଲ୍ ସେଇଥିରେ ସେଇଟା ଅବଜର୍ଭ ହୁଏ, ମିଶିକରି ସେଇଟା ହିମୋଗ୍ଲୋବିନ୍ ସହିତ ମିଶି ଅକ୍ସି ହିମୋଗ୍ଲୋବିନ୍ ହୋଇଯାଏ ଆଉ ବ୍ଲଡ୍ ଜରିଆରେ ପଳେଇଯାଏ ସେଲ୍ ପାଖକୁ। ସେଲ୍ରେ ସେ କ'ଣ ହୁଏ ନା, ସେଇଠି ଗୋଟେ ଏସିଡ୍ ମିଡ଼ିୟମ୍ରେ ଏଇଟା ବିଘଟନ ତା'ର ହୁଏ, ତେଣୁ ବିଘଟନଟା କାର୍ବନ୍ ଡାଇଅକ୍ସାଇଡ୍ ଆଉ ସେ ଫର୍ମେସନ୍ ହୋଇକି ସେଇଠି ସେ ଗ୍ଲୁକୋଜ୍ ତିଆରି କରିବ। ପଲ୍ମୋନାରୀ ରେସ୍ପିରେସନ୍ ତ ଅକ୍ସି ହିମୋଗ୍ଲୋବିନ୍ ହେଲା, ଅକ୍ସି ହିମୋଗ୍ଲୋବିନ୍ଟା ବର୍ତ୍ତମାନ ପଳେଇଲା ଆମର କେଉଁଠିକି ନା ସେଲ୍କୁ, ତେଣୁ ବେସିକାଲି ସେଲ୍ରେ ଯେଉଁ ଗ୍ଲୁକୋଜ୍ଟି ଥାଏ ସେଇଠି ଅକ୍ସିଜେନ୍ ଯେଉଁ ଗଲା ଆମର କେଉଁଥିରେ ଅକ୍ସି ହିମୋଗ୍ଲୋବିନ୍ ଜରିଆରେ ସେ ଅନଲୋଡ୍ କରିଦେବ ସେଠି ତାକୁ ସେଲ୍ ଭିତରକୁ, ଆଉ ହିମୋଗ୍ଲୋବିନ୍ଟା ପୁଣି ବ୍ଲଡ଼୍କୁ ଫେରିଆସିବ। ସେଲ୍ ଯେତେବେଳେ ଅକ୍ସିଜେନ୍ ପାଇଲା, ଆଗରୁ ସେଠି ଯେଉଁ ଗ୍ଲୁକୋଜ୍ଟି ଥିବ ବା କାର୍ବୋହାଇଡ୍ରେଟ୍ ଥିବ, ସେ ଗ୍ଲୁକୋଜ୍ଟି ସେଇ ଅକ୍ସିଜେନ୍କୁ ମିଶି ଗୋଟେ କେମିକାଲ ରିଆକ୍ସନ ତାର ବି ଅଛି, ଏସିଡ୍ ମିଡିୟମରେ ସେ ରିଆକ୍ସନଟା ହେଇ କାର୍ବନ ଡାଇଅକ୍ସାଇଡ୍ ୱାଟର ତିଆରି କରେ। କାର୍ବନ ଡାଇଅକ୍ସାଇଡ୍ ୱାଟର ତିଆରି କଲେ କାର୍ବନ ଡାଇଅକ୍ସାଇଡ୍ ପୁଣି ସେ ହିମୋଗ୍ଲୋବିନ ସହିତ ମିଶି ଅକ୍ସି କାର୍ବନ ଡାଇଅକ୍ସାଇଡ୍ ଆକାରରେ ପୁଣି ଫେରି ଆସିବ ଲଙ୍ଗସକୁ, ଲଙ୍ଗସରେ ସେଇଟା ଛାଡ଼ି ଦେଇକି ପୁଣି ଫେରିଯିବ। ତେଣୁ ଏ ଯେଉଁ ହିମୋଗ୍ଲୋବିନ

0: ଆମର ଗୋଟେ ଟ୍ରକ୍ ଭଳିଆ ସେ ନିଜକୁ ବ୍ୟବହାର କରେ, ଇଆଡ଼ୁ ବାହାରୁ ସେ ଅକ୍ସିଜେନ୍ ନିଏ, ସେଲ୍ରେ ଛାଡ଼ିଦିଏ, ସେଲ୍ରୁ କାର୍ବନ୍ ଡାଇଅକ୍ସାଇଡ଼୍ ଲୋଡ଼୍ କରି ଆଣିବ, ପୁଣି ଆସିକି ଲଙ୍ଗ୍ସ ପାଖରେ ଛାଡ଼ିଦେବ।
1: ଆଜ୍ଞା,
0: ଏଇ ଯେଉଁ ପ୍ରସେସ୍ଟି ହେଲା ସେଥିରେ ଅକ୍ସିଜେନ୍ କାର୍ବନ୍ ଡାଇଅକ୍ସାଇଡ଼୍ ବିନିମୟ କେତେ ଭଲ ଭାବରେ ସେ ମେଣ୍ଟେନ୍ ହେଇଛି, ସେ ବ୍ୟୁଟିଫୁଲ୍ ଏକ୍ଜାମ୍ପଲ୍। ତେଣୁ ଏହା ଜରିଆରେ ଶେଷକୁ ଯେଉଁ ରିଆକ୍ସନ୍ ମାଧ୍ୟମରେ କିଛି ଏନର୍ଜି ବାହାରୁଛି, ଏଇ ଯେଉଁ ଫଟୋସିନ୍ଥେସିସ୍ ହେଲା ସେଲୁଲାର ରେସ୍ପିରେସନ୍ ଜରିଆରେ ସେ ଏନର୍ଜି, ଯେଉଁ ଏନର୍ଜିଟା ବାହାରିଲା ସେଇ ଏନର୍ଜିରେ କ'ଣ କରିବ ନା, ସେ କାମ କରିବା ଲାଗି ଯେଉଁ ଶକ୍ତିଟା ଦରକାର ସେଇ ଏନର୍ଜିଟାକୁ ସେ ସେଇଥିରୁ ପାଇବ। ତା ବାଦେ କିଛି ଏନର୍ଜି ସେ ଷ୍ଟୋର୍ କରିକି ରଖିବ, ଷ୍ଟୋର୍ କରିକି ଆଗରୁ ଯେଉଁ ଏଡିପି ଏଟିପି କଥା କୁହା ହେଇଥିଲା ଆମର, ଆଡିନୋସିନ୍ ଟ୍ରାଇଫସ୍ଫେଟ୍ ଆଉ ଡାଇଫସ୍ଫେଟ୍, ତେଣୁ ଡାଇଫସ୍ଫେଟ୍ ଏନର୍ଜି ଅବଜର୍ଭ କରିକି ଟ୍ରାଇଫସ୍ଫେଟ୍ ହେବ, ଆଉ ଏନର୍ଜି ଯେତେବେଳେ ଦରକାର ପଡ଼ିବ କାମ କରିବା ଲାଗି ସେ ଟ୍ରାଇଫସ୍ଟା ଭାଙ୍ଗିକି ଡ୍ରାଇଫସ୍ଫେଟ୍ ଏନର୍ଜି ରିଲିଜ୍ କରିବ, ତା ଫଳରେ ଏନର୍ଜିଟା ଆମକୁ ଦେବ କାମ କରିବା ଲାଗି। ଆଉ ଗୋଟେ କାମ ହେଲା ତା'ର ବଡ଼ିର ଯେଉଁ କନ୍ଷ୍ଟାଣ୍ଟ ଟେମ୍ପରେଚର୍ଟା ମେଣ୍ଟେନ୍ ହେଇକି ଥାଏ, ସେ ବଡ଼ି ଟେମ୍ପରେଚର୍ ମେଣ୍ଟେନ୍ କରିବାକୁ ବି ଏନର୍ଜି ଦରକାର।
1: ଆଜ୍ଞା,
0: ତେଣୁ ଏ ଏନର୍ଜି ବି କନ୍ଜ୍ୟୁମ୍ ହେବ, ବାକି ଏନର୍ଜି ସେ ସେଲ୍ରେ ଏଟିପିରେ ରିଜର୍ଭ କରିକି ରଖେ, ଯେତେବେଳେ ଦରକାର ହେବ ସେ ଛାଡ଼ିବ।
1: ସାର୍, ବହୁତ ସୁନ୍ଦର ଭାବରେ ଆପଣ ବୁଝାଇଛନ୍ତି। ଆଜିର ଆମର ଯେଉଁ ବିଷୟବସ୍ତୁ ଥିଲା ଯେ ପ୍ରାଣୀ ଜୀବନରେ ଜୀବ ଅଣୁ ଏବଂ ସେମାନଙ୍କର ଜୈବିକ ପ୍ରକ୍ରିୟା, ଏ ସମ୍ପର୍କରେ ମୁଁ ଆଶା କରୁଛି ଆମ ଶ୍ରୋତା ଭାଇ ଭଉଣୀମାନେ ନିଶ୍ଚୟ ଭାବରେ ଅନେକ କିଛି ଏ ଉପରେ ଶିକ୍ଷା ଗ୍ରହଣ କରିପାରିଥିବେ, ଅନେକ ସୁନ୍ଦର ଭାବେ ବୁଝିପାରିଥିବେ ବୋଲି ମୁଁ ଆଶା କରୁଛି। ତେବେ ସାର୍, ଆଜି ତ ସମୟ ହେଇଗଲାଣି, ତେବେ ସାର୍ ଶେଷରେ ଆମ ଶ୍ରୋତାମାନଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ବାର୍ତ୍ତା ତ ନିଶ୍ଚିତ ରହିବ, ତେଣୁ ଦୁଇଟି ବାର୍ତ୍ତା ଏଠି ମୁଁ ଦେବାକୁ ଚାହୁଁଛି। ତେଣୁ ପ୍ରଥମ ବାର୍ତ୍ତାଟି ହେଲା, ବିଜ୍ଞାନ କେବଳ ପଦାର୍ଥ ଭିତରେ ସୀମିତ ନୁହେଁ, ତେଣୁ ବିଜ୍ଞାନ ଶରୀର ସଙ୍ଗେ ସଙ୍ଗେ ମନ, ପ୍ରାଣ, ଚେତନା, ବିବେକ, ଚୈତ୍ୟ, ଆତ୍ମା ଭଳି କୋମଳ ଉପାଦାନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହେବା ଉଚିତ। ଦ୍ୱିତୀୟ ବାର୍ତ୍ତାଟି ହେଲା, ସବୁ କ୍ଷେତ୍ରରେ ସବୁବେଳେ ସମସ୍ତଙ୍କ ସହିତ ସଦ୍ଭାବନା ବା ହାର୍ମୋନି ରହିବା ଜରୁରୀ, ନଚେତ୍ ଆଜିର ଆଧୁନିକ ମଣିଷ ଭଳି ଅହେତୁକ ଅଶାନ୍ତିର ଶିକାର ହେବ ଏବଂ ପ୍ରାୟତଃ ସବୁ ଥାଇ ଅଶାନ୍ତି ଅନୁଭବ କରିବ।
1: ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି ସାର୍, ମୁଁ ଆଶା କରୁଛି ଆପଣଙ୍କର ଏହି ସୁନ୍ଦର ବାର୍ତ୍ତାଟି ଆମ ଶ୍ରୋତାମାନଙ୍କୁ ନିଶ୍ଚୟ ଭାବରେ ପ୍ରଭାବ ପକାଇଥିବ, ଏବଂ ଆଶା କରୁଛି ଯେ ଆଜିର ଆମ ଯେଉଁ ବିଷୟବସ୍ତୁଟି ଥିଲା ଯେ ବାୟୋମଲିକ୍ୟୁଲ୍ସ ଏଣ୍ଡ ଦେୟାର ବାୟୋଲୋଜିକାଲ ଫଙ୍କସନ୍ ଇନ୍ ଲାଇଫ୍, ଜୀବ ଅଣୁଗୁଡ଼ିକ କିପରି ଆମ ଜୀବନର ଆଧାର ଏବଂ ଏମାନେ ଆମ ଶରୀରର ବିଭିନ୍ନ କାର୍ଯ୍ୟ ସଞ୍ଚାଳନ କରିବାରେ ଏମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା କିପରି ରହିଛି ସେ ସମ୍ପର୍କରେ ସମସ୍ତେ ନିଶ୍ଚୟ ଭାବରେ ବୁଝିପାରିଥିବେ। ତେବେ ସାର୍, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ, ଆପଣଙ୍କର ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମ ପାଇଁ ଦେଇଛନ୍ତି। ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

ତେବେ ଶ୍ରୋତାବନ୍ଧୁ, ସମୟ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଆଶା କରୁଛି ଆଜିର ଆମ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ମୁଁ କଥା ଦେଉଛି, ମୁଁ ପୁଣି ଆସିବି ଠିକ୍ ଏହି ଦିନ ଏହି ସମୟରେ, ଆଉ ଆପଣଙ୍କ ପାଇଁ ନେଇ ଆସିବି ବିଜ୍ଞାନର ଆଉ ଏକ ନୂଆ ଅଧ୍ୟାୟ। ତେବେ ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ଆପଣଙ୍କ ରେଡ଼ିଓ ସାଥୀ ଅନିତାକୁ ନମସ୍କାର।

ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବା ପଣ୍ଡିତ ଯଶରାଜଙ୍କର ଶାସ୍ତ୍ରୀୟ ଗାୟନ, ରାଗ ଗୁଞ୍ଜି କାନାଡ଼ା।

ଶ୍ରୋତାବନ୍ଧୁ, ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିଲେ ପଣ୍ଡିତ ଯଶରାଜଙ୍କର ଶାସ୍ତ୍ରୀୟ ଗାୟନ। ଆକାଶବାଣୀ ରାଉରକେଲା, ସମୟ ରାତି 11ଟା ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।